ଆକାଶବାଣୀ ରାଉରକେଲା। ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ 14 ଦିନ 2026 ମସିହା ଜୁଲାଇ ମାସ 3 ତାରିଖ। ସମୟ ବର୍ତ୍ତମାନ ପ୍ରାତଃ 5:58:39। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜରେ ମାଙ୍ଗଳିକ।

ଶରତଚନ୍ଦ୍ର ପାଢ଼ୀଙ୍କ କଣ୍ଠରେ ଶୁଣିଥିଲେ ଗୀତଟି, ଗଙ୍ଗାଧର ମେହେରଙ୍କ ରଚନା, ଲିପିକା ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତଟି, ଗୀତ ରଚନା କରିଛନ୍ତି ମନୋଜ ମହାନ୍ତି।

ସୁପ୍ରଭା କୁମାରୀ ପାଢ଼ୀଙ୍କ କଣ୍ଠରେ ଶୁଣିଥିଲେ ଗୀତଟି କୁମୁଦଲତା ମହାନ୍ତିଙ୍କ ରଚନା। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ରବି ନାରାୟଣ ଦାସଙ୍କ କଣ୍ଠରେ ଭୀମ ଭୋଇଙ୍କ ରଚନାରୁ।

ରବିନାରାୟଣ ଦାସଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ଭୀମ ଭୋଇଙ୍କ ରଚନା। ଶ୍ରୋତାବନ୍ଧୁ, ଏଥିରେ ଶେଷ ହେଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 213ତମ ଭାଗ।

ପ୍ରଚାର କଲୁ ଶ୍ରୀ ରାମଚରିତ ମାନସ। ଆଜି ଶୁଣିଲେ ଏହାର 213ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସେଆଡ଼େ 12 ତାରିଖ ଆଡ଼େ ଉତ୍ତର ବଙ୍ଗୋପସାଗରନୁ ଆଉ ଗୋଟେ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଏବେ 15 ତାରିଖ ତକ ବର୍ଷା ଲାଗି ରହିବା ବୋଲିକରି ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍। ଏଛିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

8:30 ପରେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ରହିଛି ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଉରାମ ଗୀତ ପରିବେଷଣ କରିବେ ପ୍ରଭା ସୁଚିତ୍ରା ଏକା ଏବଂ ସାଥୀମାନେ। ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣିବେ 10:00। 12:00 ପ୍ରଚାର କରିବୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1320 ଭାଗ।

ଅପରାହ୍ନ 5ଟାରେ ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। 5:20 ରହିଛି ଶ୍ରୀମଦ୍ ଭାଗବତର 443ତମ ଭାଗ। 5:30 ପ୍ରଚାର କରିବୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ଏଥିରେ ଶୁଣିବେ ଆଲୋଚନା ପରିବାରରେ ଶାନ୍ତି ପ୍ରତିଷ୍ଠା, ଏ ସମ୍ପର୍କରେ ଆଲୋଚନା କରିବେ ଗାୟତ୍ରୀ ତ୍ରିପାଠୀ। 7:30 ଶୁଣିପାରିବେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ ଖମାର। ଏଥିରେ ରହିଛି ଆଲୋଚନା ବ୍ୟବସାୟିକ ଭିତ୍ତିରେ ମାଣ୍ଡିଆ ଚାଷ, ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ମହାଦେବ ତିର୍କୀ।

ଆଜି ରାତି 8ରେ ଶୁଣିବେ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ରାତି 10ଟାରେ ରହିଛି ଗୀତ ଗଜଲ କାର୍ଯ୍ୟକ୍ରମରେ ହରିହରଙ୍କ କଣ୍ଠରେ ଶୁଣିପାରିବେ କେତୋଟି ଗଜଲ, ଏବଂ ରାତି 10:30ରେ ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଡକ୍ଟର ଏନ୍ ରାଜମଙ୍କ ଶାସ୍ତ୍ରୀୟ ଗାୟନ। ଶ୍ରୋତାବନ୍ଧୁ, ଇଏ ତ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।

ଶ୍ରୋତା ବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରଟି ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672, ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରିବା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି ସମ୍ବଲପୁରରେ ଖୁବ୍ ଶୀଘ୍ର ଡପ୍ଲର ରାଡାରର ଉଦ୍ଘାଟନ ହେବ। ସେହିଭଳି ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ୟ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟକୁ ଚଳିତ ବର୍ଷ ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖରିଫ 2026 ଋତୁ ପାଇଁ ଯୋଜନାରେ ନିରବଚ୍ଛିନ୍ନ ଓ ଫଳପ୍ରଦ କାର୍ଯ୍ୟକାରିତା ସହ ବିଭିନ୍ନ ନୀତିଗତ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା। ଯୋଜନାରେ ଅଧିକ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରକଳ୍ପ ନିରୀକ୍ଷଣ କେନ୍ଦ୍ର ଗଠନ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଏହି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା, ଡିଜିଟାଲ କ୍ରପ୍ ସର୍ବେକ୍ଷଣର ବ୍ୟବହାର ଏବଂ ପ୍ରଯୁକ୍ତି ଭିତ୍ତି ନିରୀକ୍ଷଣ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି। ଅଣବସରର ଆଜି 5ମ ଦିନରେ ଶ୍ରୀଜୀଉମାନଙ୍କ

0: ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଅ ଲାଗିନୀତି ଆରମ୍ଭ ହେବ। ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ବହୁ ବର୍ଷର ବ୍ୟବଧାନ ପରେ ଗତକାଲି ଶ୍ରୀ ଅଲାରନାଥଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ରଥ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଗତକାଲି ତିନି ରଥ ପାଇଁ ରଥକନା କାର୍ଯ୍ୟ ଅନୁକୂଳ ହୋଇଛି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିବିଜି ରାମଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବକ୍ତାମାନେ କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜି ଯୋଜନାର ଶୁଭାରମ୍ଭ ହେବା ସହ ଏହାର ଉଦ୍ଦେଶ୍ୟ ବୈଶିଷ୍ଟ୍ୟ ଓ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାରେ ଭିବିଜି ରାମଜି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାଷନ ଜନଗଣନା କାର୍ଯ୍ୟରେ ନିର୍ଭୁଲ ତଥ୍ୟ ସଂଗ୍ରହ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ଏବଂ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ପକ୍ଷରୁ ଗୁରୁସିଙ୍ଗା ଗ୍ରାମରେ 77ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଝରିଗାଁର ଭାରପ୍ରାପ୍ତ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି। ବନ ମହୋତ୍ସବ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତିହିଡ଼ି ବ୍ଲକସ୍ଥିତ ଦହପାଣିଆ ଉଚ୍ଚ ବିଦ୍ୟାଳୟଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌନ ଉତ୍ପୀଡ଼ନରୁ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଥିବା ଯୋଜନା ଏବଂ ପୋକ୍ସୋ ଆଇନ ଉପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାଧିକରଣର ସଚିବ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚେତନ କରାଇଥିଲେ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ନାମରୁଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ବ୍ୟବହାର ଉପରେ ଜନସଚେତନତା ନେଇ ଏକ ଭିଡ଼ିଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଓଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଜନ ଉତ୍ସବ ଚଳିତ ମାସ 1ରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏଥିରେ 6 ପର୍ଯ୍ୟନ୍ତ ଶିଶୁମାନଙ୍କୁ ପୋଷଣ ସ୍ଥିତିର ଯାଞ୍ଚ ସହ ଆବଶ୍ୟକ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ। ଆଲୋଚକ ଡାକ୍ତର ଅଜିତ କୁମାର କର।
2: ହାଡ଼ ଯୋଗୁଁ ଶରୀରର ଆକାର ଠିକ୍ ରହେ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁରକ୍ଷିତ ରହେ, ମାଂସପେଶୀର ଆଶ୍ରୟସ୍ଥଳ ମଧ୍ୟ ଏହି ହାଡ଼, କ୍ୟାଲସିୟମ ଫସ୍ଫରସ୍ ଇତ୍ୟାଦି ଅନେକ ଧାତବ ପଦାର୍ଥର ଧାରକ ମଧ୍ୟ ଏହି ହାଡ଼ ହୋଇଥାଏ। ତେଣୁ ହାଡ଼ର ସୁରକ୍ଷା ଅତ୍ୟନ୍ତ ଜରୁରୀ। ହାଡ଼ର ଯତ୍ନ ଲାଗି ଆମର ଆହାର, ଶାରୀରିକ ପରିଶ୍ରମ ତଥା ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ। ତେଣୁ ହାଡ଼ର ମୌଳିକ ଆବଶ୍ୟକତା ଦୃଷ୍ଟିରୁ ଆମେ ମୁଖ୍ୟତଃ 2 ଅବସ୍ଥା କଥା ଚିନ୍ତା କରିବା ଆବଶ୍ୟକ। ପ୍ରଥମଟି ହେଲା ପିଲାଦିନୁ କିଶୋର ଅବସ୍ଥା ପର୍ଯ୍ୟନ୍ତ ହାଡ଼ କିପରି ମଜବୁତ ରହିବ ସେ ବିଷୟରେ ଯତ୍ନବାନ ହେବା, ଆଉ ପରବର୍ତ୍ତୀ ଅବସ୍ଥାରେ ମାନେ ବୟସ ବଢ଼ିବା ପରେ ହାଡ଼ର ଅବକ୍ଷୟ ବା ହାଡ଼ ଭାଙ୍ଗିବା ପ୍ରତି ସତର୍କତା ଅବଲମ୍ବନ କରିବା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅସ୍ଥି ବା ହାଡ଼ ପ୍ରତିଦିନ ଏକ ନିୟମିତ ଶୃଙ୍ଖଳାରେ ତିଆରି ବା କ୍ଷୟ ହେଉଥାଏ। ପ୍ରାୟ 30 ବର୍ଷ ପର୍ଯ୍ୟନ୍ତ ଏକ ନିୟମିତ ଭାବେ ତିଆରି ହେଉଥାଏ ଓ ପରବର୍ତ୍ତୀ ଅବସ୍ଥାରେ ବୟସ ବଢ଼ିଲେ ଏହି ପ୍ରକ୍ରିୟା ହ୍ରାସ ପାଏ ଏବଂ ହାଡ଼ କ୍ଷୟ ଆଡ଼କୁ ଅଗ୍ରସର ହୁଏ। ହାଡ଼ର ଏହି କ୍ଷୟ ହେବା ପ୍ରକ୍ରିୟାକୁ ଅଷ୍ଟିଓପୋରୋସିସ୍ ବା ହାଡ଼ ଟାପରିଆ ରୋଗ ବୋଲି କୁହାଯାଏ। ଫଳସ୍ୱରୂପ ହାଡ଼ କ୍ରମଶଃ ଦୁର୍ବଳ ହୋଇ ପତଳା ଓ ନରମ ହୋଇଯାଏ ଓ ସହଜରେ ଭାଙ୍ଗିଯାଏ। ହାଡ଼ର ଉତ୍ତମ ରକ୍ଷଣାବେକ୍ଷଣ ବା ପୋଷଣ ଲାଗି କ୍ୟାଲସିୟମ ବହୁତ ଜରୁରୀ। ଯଦି କ୍ୟାଲସିୟମର ଅଭାବ ହୋଇଥାଏ ତେବେ ଖୁବ୍ ଶୀଘ୍ର ହାଡ଼ ଭଙ୍ଗୁରତା ପ୍ରାପ୍ତ ହୁଏ, ଫଳରେ ଅପ୍ରାପ୍ତ ବୟସରେ ମଧ୍ୟ ଅଷ୍ଟିଓପରୋସିସର ଶିକାର ହେବାକୁ ପଡ଼େ। ଯେଉଁମାନେ ଶାରୀରିକ ପରିଶ୍ରମ କମ୍ କରନ୍ତି ସେମାନଙ୍କ କ୍ଷେତ୍ରରେ ଅସ୍ଥିର ଦୁର୍ବଳତା ବିଶେଷ ପରିମାଣରେ ଦେଖାଯାଏ। ଗବେଷଣାରୁ ଏହା ଜଣାପଡ଼ିଛି ଯେ ଧୂମପାନ ଓ ମଦ୍ୟପାନ ମହିଳା ଓ ପୁରୁଷ ଉଭୟଙ୍କୁ ଶୀଘ୍ର ଅଷ୍ଟିଓପରୋସିସ୍ ବା ହାଡ଼ପରିଆ ରୋଗରେ ଆକ୍ରାନ୍ତ କରାଏ। ମହିଳାମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି କାରଣ ସେମାନଙ୍କର ପୁରୁଷଙ୍କ ତୁଳନାରେ କମ୍ ପରିମାଣରେ ବୋନ୍ ମାସ୍ ବା ଅସ୍ଥିକୋଷ ଥାଏ। ବୟସ ଅଧିକ ହେଲେ ମଧ୍ୟ ହାଡ଼ ଦୁର୍ବଳ ହୁଏ। ଯଦି ଆପଣ ଏସିଆ ମହାଦେଶର ଅଧିବାସୀ ବା ଅତ୍ୟନ୍ତ ଗୋରା ବା ଆପଣଙ୍କ ବଂଶରେ ଥିବା ପୂର୍ବପୁରୁଷମାନେ ହାଡ଼ ଭଙ୍ଗାର ଶିକାର ହୋଇଥାନ୍ତି ତେବେ ଆପଣ ମଧ୍ୟ ଅଷ୍ଟିଓପରୋସିସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ। ସୁସ୍ଥ ଅସ୍ଥିକୋଷ ଲାଗି ଗଳଗ୍ରନ୍ଥି ରସ ବା ଥାଇରଏଡ୍ ହରମୋନ୍ ଅନେକାଂଶରେ ଦାୟୀ। ଯଦି ଗଳଗ୍ରନ୍ଥିରୁ କମ୍ ଜୀବରସ ବା ଥାଇରକ୍ସିନ୍ ନିର୍ଗତ ହୁଏ ତାହା ମଧ୍ୟ ଅସ୍ଥିଭଙ୍ଗୁରତା ପାଇଁ ଦାୟୀ। ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ପ୍ରକ୍ରିୟା ବନ୍ଦ ହୋଇଗଲା ପରେ ଏଷ୍ଟ୍ରୋଜେନ୍ ନିଃସୃତ ହୁଏ ନାହିଁ, ଫଳରେ ଅଷ୍ଟିଓପରୋସିସର ଶିକାର ହୋଇଥାନ୍ତି। ସେହିପରି ପୁରୁଷମାନଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ କ୍ଷରଣ କମିଗଲେ ହାଡ଼ କ୍ଷୟର ସମ୍ଭାବନା ଥାଏ। ଯଦି ଆମେ ସୁଷମ ଓ ସନ୍ତୁଳିତ ଖାଦ୍ୟ ନ ଖାଇବା ତେବେ ଏହାର ପ୍ରଭାବରେ ଉଭୟ ନାରୀ ଓ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଯଦି ସେଭଳି କୌଣସି କାରଣରୁ ବହୁତ ଥର ଅସ୍ତ୍ରୋପଚାର ହୋଇଥାଏ ତେବେ ହାଡ଼ ଦୁର୍ବଳ ହୋଇଯାଏ, ଫଳତଃ ଏହି ରୋଗ ଆକ୍ରାନ୍ତ କରେ। ଯେପରି ସିଲିଆକ୍ ବା ହୃଦୟର ରୋଗ ପୀଡ଼ିତ ବ୍ୟକ୍ତିଙ୍କର ପେଟରେ ଜୀବସାରର ପାଚନ କ୍ରିୟା ସମ୍ଭବ ହୁଏ ନାହିଁ, ଫଳରେ କ୍ୟାଲସିୟମ ଯାହା ଅସ୍ଥିରେ 65% ରହିଥାଏ ତାହା କମ୍ ହୋଇଯାଏ, ତେଣୁ ଅଷ୍ଟିଓପରୋସିସ୍ ହେବାର ଆଶଙ୍କା ଥାଏ। ଯଦି କୌଣସି ବ୍ୟକ୍ତି ଅଧିକ ପରିମାଣରେ ବା ଅଧିକ ଦିନ ଧରି ଷ୍ଟେରଏଡ୍ସ ଯଥା ପ୍ରେଡନିଜୋଲନ୍, କର୍ଟିସୋନ୍ କିମ୍ବା ଡେକ୍ସାମିଥାଜୋନ୍ ଇତ୍ୟାଦି ସେବନ କରୁଥାନ୍ତି ତେବେ ଏହା ହାଡ଼କୁ ଦୁର୍ବଳ ଓ ନରମ କରିଥାଏ। ଏହାଛଡ଼ା ଗ୍ୟାସ୍ ଔଷଧ ଯେମିତିକି ଓମେପ୍ରାଜଲ୍ କିମ୍ବା ରାବେପ୍ରାଜଲ୍ କିମ୍ବା କିଛି ଅଲଗା ଔଷଧ ଯେମିତିକି ଫେନିଟଏନ୍, ଫିନୋବାର୍ବିଟନ୍ ଜାତୀୟ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରିଥାନ୍ତି। ହାଡ଼କୁ ମଜବୁତ କରିବା ପାଇଁ ପ୍ରଚୁର ପରିମାଣରେ କ୍ୟାଲସିୟମ ସେବନ କରିବା, ଯେମିତି ପ୍ରତ୍ୟେକ ପ୍ରାପ୍ତ ବୟସ୍କ ଲୋକ 19-70 ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ 1000 mg କ୍ୟାଲସିୟମ ଖାଇବା ଦରକାର। ସେପରି ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ 1200 mg ପର୍ଯ୍ୟନ୍ତ କ୍ୟାଲସିୟମ ସେବନ ଅତ୍ୟନ୍ତ ଜରୁରୀ। କ୍ୟାଲସିୟମ ମୁଖ୍ୟତଃ ଆଲମଣ୍ଡ, ବ୍ରୋକୋଲି, ଶାଲଗମ୍, ବାସା, ଇଲିସି, ଦୁଗ୍ଧଜ ଦ୍ରବ୍ୟରେ ପ୍ରଚୁର ପରିମାଣରେ ମିଳେ, ତେଣୁ ପ୍ରତିଦିନ ଖାଦ୍ୟରେ ଏଗୁଡ଼ିକ ସାମିଲ କଲେ ଏହା ଫଳପ୍ରଦ ହୁଏ। ଯଥାସମ୍ଭବ ଭିଟାମିନ୍ ଡିର ସେବନ ମଧ୍ୟ ଆବଶ୍ୟକ। ମୁଖ୍ୟତଃ ଭିଟାମିନ୍ ଡି ଛତୁ, ଅଣ୍ଡା, କ୍ଷୀର, ତେଲିଆ ମାଛରେ ଓ ବିଭିନ୍ନ ଶସ୍ୟରେ ମଧ୍ୟ ଅଧିକ ପରିମାଣରେ ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଅସ୍ଥିର ସୁରକ୍ଷା ଓ ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଅଜିତ କୁମାର କର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ମୃତ, 90 ଆହତ। ଜମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା ଏବଂ ଶ୍ରୀଲଙ୍କା ବିପକ୍ଷ 2 ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଭାବେ ନିନ୍ଦା କରିଛନ୍ତି। ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଏକ ମିଳିତ ବିବୃତ୍ତିରେ ଉଭୟ ନେତା ଗତବର୍ଷ ପହଲଗାମ ଏବଂ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଏବଂ ଆର୍ଥିକ ସହାୟତା ପ୍ରଦାନକାରୀଙ୍କୁ ବିଳମ୍ବ ନ କରି ଦଣ୍ଡବିଧାନ କରିବାକୁ ଉଭୟ ନେତା କହିଛନ୍ତି। ଶ୍ରୀ ମୋଦି ଓ ଶ୍ରୀମତୀ ତାକାଇଚି ଅଲକାଏଦା, ଆଇଏସ୍ଆଇଏସ୍, ଲସ୍କର ଏ ତୟବା, ଜୈସ୍ ଏ ମହମ୍ମଦ ଏବଂ ସେମାନଙ୍କର ଅନ୍ୟାନ୍ୟ ସଂଗଠନଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଗୁଡ଼ିକର ମୂଳୋତ୍ପାଟନ ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମ ମନୋଭାବ ସମ୍ପନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଉଭୟ ନେତା ଗୁରୁତ୍ୱ ପ୍ରଦାନ କରିଛନ୍ତି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଶୀଘ୍ର ସମ୍ମିଳନୀ ଆୟୋଜନ ପାଇଁ ଉଭୟ ନେତା ମତ ପ୍ରକାଶ କରିଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି

ନୂଆଦିଲ୍ଲୀରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ଜାପାନ ମଧ୍ୟରେ ଥିବା ଆର୍ଥିକ ସୁରକ୍ଷା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ଓ ବିଶ୍ୱ ଭାଗିଦାରିତାର ମୂଳଦୁଆ ବୋଲି କୁହାଯାଇଛି। ଅର୍ଥନୈତିକ ସୁରକ୍ଷା ସହଯୋଗ ସମ୍ପର୍କରେ ଭାରତ ଜାପାନ ମିଳିତ ଘୋଷଣାନାମାରେ ଏହି ବିଷୟ ସ୍ପଷ୍ଟ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆର୍ଥିକ ସୁରକ୍ଷା ସହଭାଗିତା, ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ସମନ୍ୱିତ ସ୍ୱାର୍ଥ ଉପରେ ଏହା ପର୍ଯ୍ୟବସିତ। ଆଗାମୀ ଦିନରେ ଏହି ଘୋଷଣାନାମା ମୁକ୍ତ ଏବଂ ଅବାଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱିତ ଉନ୍ନତି ଓ ଆର୍ଥିକ ସୁରକ୍ଷାର ବିକାଶ କରିବ ବୋଲି ଜଣାପଡ଼ିଛି। ଏହି ଘୋଷଣାନାମା ଉଭୟ ଦେଶ ମଧ୍ୟରେ ପାଞ୍ଚଟି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିବ। ସେହି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଔଷଧୀୟ କ୍ଷେତ୍ର। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣରେ 27 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 90 ଜଣ ଆହତ ହୋଇଛନ୍ତି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40-ଦିନିଆ ବ୍ଲିଚ୍ ବୋଲି କହିଛନ୍ତି। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାର୍ଷିକ ଅମରନାଥ ଯାତ୍ରା ଆଜିଠାରୁ ଜମ୍ମୁ କାଶ୍ମୀରର ପହଲଗାମ୍ ଏବଂ ବାଲତାଲ ମାର୍ଗରୁ ଆରମ୍ଭ ହେଉଛି। 57 ଦିନ ଧରି ଚାଲିବାକୁ ଥିବା ଏହି ତୀର୍ଥଯାତ୍ରାରେ ଭାରତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିବେ। 3,888 ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବେ ଗଠିତ ବରଫ ଶିବଲିଙ୍ଗ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ଯାତ୍ରା କରିଥାନ୍ତି। ଆସନ୍ତା ମାସ 28 ତାରିଖ ରକ୍ଷାବନ୍ଧନ ପର୍ବରେ ଏହି ଯାତ୍ରା ଶେଷ ହେବ। ଗତକାଲି ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଅନନ୍ତନାଗ ଜିଲ୍ଲାର ନନୱାନ୍ ଏବଂ ଗନ୍ଦରବଲ୍ ଜିଲ୍ଲାର ବାଲତାଲସ୍ଥିତ ଶିବିରରେ ପହଞ୍ଚିଥିଲେ। ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସରୁ ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମ ତୀର୍ଥଯାତ୍ରୀ ଦଳକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦଳରେ ପହଲଗାମ୍ ମାର୍ଗ ଦେଇ 2,510 ଜଣ ଏବଂ ବାଲତାଲ ମାର୍ଗ ଦେଇ 2,312 ଜଣ ଯାତ୍ରା କରିବେ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭାର ନବନିର୍ବାଚିତ ସଦସ୍ୟମାନଙ୍କ ଲାଗି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବେ। ନବନିର୍ବାଚିତ ସଦସ୍ୟମାନଙ୍କୁ ସଂସଦୀୟ ଓ ବିଧାନସଭା ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅବଗତ କରାଯିବ। ବିଶେଷ ଭାବେ କମିଟି ବ୍ୟବସ୍ଥା, ଆର୍ଥିକ ତଦାରଖ, ସଂସଦୀୟ ସୁବିଧା ଏବଂ ବିଧାନସଭାରେ ଡିଜିଟାଲ ବ୍ୟବସ୍ଥା ଭଳି ପଦକ୍ଷେପ ସମ୍ପର୍କରେ ସଦସ୍ୟମାନଙ୍କୁ ପରିଚିତ କରାଇବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଲୋକସଭା ସଚିବାଳୟର ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ, ପୀଠାସୀନ ଅଧିକାରୀ ଏବଂ ସଂସଦୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ଆଲୋଚନା ହୋଇପାରିବ। କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଯୋଗଦେବେ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଇରାନ୍ ଗସ୍ତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅନ୍ତିମ ସଂସ୍କାରରେ ଏହି ଦୁଇ ନେତାଙ୍କ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ନିର୍ବାଚନ କମିଶନ ଅଖିଳ ଭାରତ ତୃଣମୂଳ କଂଗ୍ରେସର ବିଭିନ୍ନ ଗୋଷ୍ଠୀଙ୍କଠାରୁ ଦଳର

0: ନେବା ପୂର୍ବରୁ ନିର୍ବାଚନ କମିଶନ ଉଭୟ ଗୋଷ୍ଠୀଙ୍କଠାରୁ ସେମାନଙ୍କ ଲିଖିତ ପ୍ରତିକ୍ରିୟା ଜାଣିବାକୁ ଚାହିଁଛନ୍ତି। ସିରିଆରେ ଏକ କାଫେରେ ବିସ୍ଫୋରଣ ଘଟି 9 ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କାଫେ ମଧ୍ୟରେ ବିସ୍ଫୋରକ ରଖାଯାଇଥିଲା। ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହି ବିସ୍ଫୋରଣରେ 20 ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରାଧା ଖଡ୍ସେ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଏକ ସମୀକ୍ଷା ବୈଠକରେ ଦେଶରେ ସାଇକେଲ ଚାଳନା ଇକୋସିଷ୍ଟମ୍କୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତୃଣମୂଳ ସ୍ତରରେ ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସାଇକେଲ ଚାଳକମାନଙ୍କୁ ପ୍ରସ୍ତୁତ କରିବା ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏସବୁ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଆଇସିସି ମହିଳା T20 ବିଶ୍ୱକପ୍ରେ ଆୟୋଜକ ଇଂଲଣ୍ଡ ଦ୍ୱିତୀୟ ସେମିଫାଇନାଲ୍ରେ 40 ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 20 ଓଭର୍ରେ 5 ୱିକେଟ୍ ବିନିମୟରେ 167 ରନ୍ କରିଥିବାବେଳେ ଜବାବରେ ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭର୍ରେ 8 ୱିକେଟ୍ ବିନିମୟରେ 129 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। କାନାଡ଼ା ଓପନ୍ ସୁପର 300 ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି। ମହିଳା ଏକକ ଦ୍ୱିତୀୟ ପର୍ଯ୍ୟାୟରେ ତାନ୍ୟା ହେମନାଥ ଜାପାନର ରିଙ୍କୋ ଗୁଜିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବରୁ ହେମନାଥ ଆମେରିକାର ଦିଶା ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ସେହିପରି ଆକର୍ଷି କଶ୍ୟପ ଦ୍ୱିତୀୟ ରାଉଣ୍ଡରେ ଆମେରିକାର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ବର୍ଗରେ ସନିତ ଦୟାନନ୍ଦ ଏବଂ ଶଙ୍କର ସୁବ୍ରମଣ୍ୟମ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ଭାରତର ଅଭିଯାନ ଶେଷ ହୋଇଛି। ଫିଫା ବିଶ୍ୱକପ୍ରେ ରାଉଣ୍ଡ 32ରେ ସ୍ପେନ୍ 3-0 ଗୋଲ୍ରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ବିସିସିଆଇ ଆସନ୍ତା ମାସ 15ରୁ 27 ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଅଗଷ୍ଟ 15ରେ ଗାଲେ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଉଦ୍ଘାଟନୀ ଟେଷ୍ଟ ମ୍ୟାଚ୍ ଓ 23 ତାରିଖରେ କଲମ୍ବୋର ସିଂହଳି ସ୍ପୋର୍ଟସ୍ କ୍ଲବ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା 2ରୁ 3 ଦିନ ପର୍ଯ୍ୟନ୍ତ ଦେଶର ପଶ୍ଚିମ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ଓଡ଼ିଶା ସମେତ ଗୁଜରାଟ, ଗୋଆ, ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସୀମାପାର ଆତଙ୍କବାଦ ସମେତ ସମସ୍ତ ପ୍ରକାର ହିଂସାତ୍ମକ ଉଗ୍ରବାଦକୁ ଭାରତ ଓ ଜାପାନର ନିନ୍ଦା। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟସ୍ତରୀୟ କର୍ମଶାଳା। ରୁଷ ଆକ୍ରମଣରେ ୟୁକ୍ରେନ୍ର କିଭ୍ ଅଞ୍ଚଳରେ 27 ଜଣ ମୃତ, 90 ଆହତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଓ ବାଲତାଲ ମାର୍ଗରୁ ଆଜିଠାରୁ ଆରମ୍ଭ ହେଉଛି ବାର୍ଷିକ ଅମରନାଥ ଯାତ୍ରା। ଏବଂ ଶ୍ରୀଲଙ୍କା ବିପକ୍ଷ 2 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିଜ୍ କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ବିକାଶଧାରା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ପରିବେଶ ସୁରକ୍ଷାର ଏକ ଜନ ଆନ୍ଦୋଳନ। ଏ ସମ୍ପର୍କରେ ଆଲୋଚନା କରିବେ ଶିକ୍ଷୟତ୍ରୀ ଅଞ୍ଜଳି ସେଠୀ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ମଧୁସ୍ମିତା ବିଶ୍ୱାଳ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
2: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ?
3: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
2: ଯୋଗାଯୋଗ ନମ୍ବର 6371500092।
3: ଆଜ୍ଞା ହଁ, 6371500092।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣ ମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ବନ ମହୋତ୍ସବ, ପରିବେଶ ସୁରକ୍ଷାର ଗୋଟିଏ ଜନ ଆନ୍ଦୋଳନ।

0: ବିଶେଷ ଭାବେ ପ୍ରଭାବିତ ହେଉଛି।
1: ଆଜ୍ଞା,
0: ନଗରୀକରଣ ମଧ୍ୟ ବନ ନିଧନର ଏକ ବଡ଼ କାରଣ।
1: ଆଜ୍ଞା,
0: ସହରର ପରିଧି ବଢ଼ିବା ସହିତ ଆବାସିକ କଲୋନୀ, ବାଣିଜ୍ୟିକ କେନ୍ଦ୍ର, ରାସ୍ତା, ରେଳପଥ ତଥା ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେଉଛି। ଏହା ପାଇଁ ବହୁ ପୁରୁଣା ଗଛ କାଟି ଦିଆଯାଉଛି। ସହର ବିସ୍ତାର ସହିତ ସବୁଜ ଅଞ୍ଚଳ ହ୍ରାସ ପାଉଛି। କାଠର ବ୍ୟବସାୟିକ ଚାହିଦା ମଧ୍ୟ ବନ ଧ୍ୱଂସର ଏକ ପ୍ରମୁଖ କାରଣ। ବନ୍ୟାଗ୍ନି ମଧ୍ୟ ବନ ନିଧନର ଏକ ଗୁରୁତର କାରଣ। ଗ୍ରୀଷ୍ମ ଋତୁରେ ଅସାବଧାନତା, ଶୁଖିଲା ପତ୍ରରେ ନିଆଁ ଲାଗିବା କିମ୍ବା କେତେକ କ୍ଷେତ୍ରରେ ମାନବ ସୃଷ୍ଟ କାର୍ଯ୍ୟକଳାପ ଯୋଗୁଁ ବିଶାଳ ବନଭୂମି ଜଳି ନଷ୍ଟ ହୋଇଯାଏ। ଏହା ଫଳରେ ଗଛଲତା ସହିତ ଅନେକ ବନ୍ୟପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି। ସଚେତନତାର ଅଭାବ ମଧ୍ୟ ଏକ ଗୁପ୍ତ କାରଣ। ଅନେକ ଲୋକ ବନର ଗୁରୁତ୍ୱ ବିଷୟରେ ପୂର୍ଣ୍ଣ ଧାରଣା ରଖନ୍ତି ନାହିଁ। ସେମାନେ ତତ୍କାଳିକ ସୁବିଧା ପାଇଁ ବୃକ୍ଷ କାଟି ଦିଅନ୍ତି, କିନ୍ତୁ ଭବିଷ୍ୟତର କୁପ୍ରଭାବ ବିଷୟରେ ଚିନ୍ତା କରନ୍ତି ନାହିଁ। ପରିବେଶ ଶିକ୍ଷାର ଅଭାବ ଏହି ସମସ୍ୟାକୁ ଆହୁରି ବଢାଇ ଥାଏ।
2: ମ୍ୟାଡ଼ାମ, ଆପଣ ତ କହିଲେ ବନ ନିଧନର କାରଣ କ'ଣ, ତାଦ୍ୱାରା କ'ଣ କ'ଣ ସବୁ ଅସୁବିଧା ହେଉଛି। ତେବେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣରେ ବୃକ୍ଷ ତଥା ଆମ ଜଙ୍ଗଲର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
0: ଆଜ୍ଞା, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ପୃଥିବୀର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ଷାର ଧାରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଯାଉଛି। ଘୂର୍ଣ୍ଣିଝଡ଼, ବନ୍ୟା, ଖରା ଭଳି ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ୁଛି। ଏହି ପରିସ୍ଥିତିରେ ବୃକ୍ଷ ତଥା ବନମାନବ ସମାଜ ପାଇଁ ଏକ ପ୍ରାକୃତିକ ରକ୍ଷା କବଚ ଭାବେ କାର୍ଯ୍ୟ କରୁଛି। ଜଳବାୟୁର ସ୍ଥିରତା ବଜାୟ ରଖିବାରେ ସେମାନଙ୍କର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଜଳବାୟୁ ପରିବର୍ତ୍ତନର ମୂଳ କାରଣ ହେଉଛି ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ ବୃଦ୍ଧି ହେବା। ବିଶେଷ କରି କାର୍ବନ୍ ଡାଇଅକ୍ସାଇଡ୍ ମାତ୍ରା ବଢ଼ିବା ଫଳରେ ପୃଥିବୀ ଅଧିକ ଉତ୍ତପ୍ତ ହେଉଛି। ବୃକ୍ଷ ନିଜର ପ୍ରାକୃତିକ ପ୍ରକ୍ରିୟା ମାଧ୍ୟମରେ ଏହି ଗ୍ୟାସ୍କୁ ଶୋଷଣ କରି ନିଜ ଭିତରେ ସଂରକ୍ଷଣ କରିଥାଏ। ଏହି କାରଣରୁ ବୃକ୍ଷକୁ ପ୍ରାକୃତିକ କାର୍ବନ୍ ଭଣ୍ଡାର ବୋଲି କୁହାଯାଏ। ଯେତେ ଅଧିକ ବୃକ୍ଷ ରହିବ ସେତେ ଅଧିକ କାର୍ବନ୍ ଶୋଷିତ ହେବ, ଫଳରେ ବାୟୁମଣ୍ଡଳରେ ତାହାର ଘନତା କମିବ। ଯେଉଁ ଅଞ୍ଚଳରେ ବନଭୂମି ଅଧିକ ରହେ ସେଠାରେ ତାପମାତ୍ରା ସାଧାରଣତଃ ସନ୍ତୁଳିତ ରହିଥାଏ। ଅନ୍ୟପକ୍ଷରେ ବନ ନଷ୍ଟ ହେଲେ ଭୂପୃଷ୍ଠ ଅଧିକ ଉତ୍ତପ୍ତ ହୁଏ, ଏହା ଉଷ୍ମତା ବୃଦ୍ଧିର କାରଣ ହୁଏ। ବର୍ଷା ଚକ୍ର ସହିତ ବନ୍ୟାର ସମ୍ପର୍କ ଅତ୍ୟନ୍ତ ନିବିଡ଼। ବୃକ୍ଷ ବାୟୁମଣ୍ଡଳକୁ ଜଳୀୟ ବାଷ୍ପ ପଠାଇ ମେଘ ଗଠନରେ ସହାୟତା କରେ। ବୃକ୍ଷ ମାଟିରେ ଆର୍ଦ୍ରତା ବଜାୟ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବର୍ଷା ସମୟରେ ଜଳ ଧୀରେ ଧୀରେ ଭୂମି ଭିତରକୁ ପ୍ରବେଶ କରି ଭୂତଳ ଜଳସ୍ତରକୁ ସମୃଦ୍ଧ କରେ, ଏହା ଜଳ ସଙ୍କଟ ହ୍ରାସ କରିବାରେ ସହାୟକ ହୁଏ। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବନ୍ୟା, ଭୂସ୍ଖଳନ, ଝଡ଼ ଭଳି ବିପର୍ଯ୍ୟୟର ତୀବ୍ରତା ବଢ଼ୁଛି। ବନଭୂମି ଏହି ପ୍ରାକୃତିକ ବିପଦର କ୍ଷତିକୁ ବହୁ ପରିମାଣରେ କମାଇଥାଏ। ବିଶ୍ୱର ଅନେକ ଦେଶ ଏବେ ବୃକ୍ଷରୋପଣକୁ ଜଳବାୟୁ ନୀତିର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରିଛନ୍ତି। ବୃହତ ପରିମାଣରେ ଚାରାରୋପଣ, ବନ ପୁନରୁଦ୍ଧାର, ଅବୈଧ ବୃକ୍ଷ କଟା ନିୟନ୍ତ୍ରଣ ଭଳି ପଦକ୍ଷେପ ନିଆଯାଉଛି। କାରଣ ବିଜ୍ଞାନୀମାନଙ୍କ ମତରେ ପୃଥିବୀର ତାପମାତ୍ରା ନିୟନ୍ତ୍ରଣ ପାଇଁ ବନର ସୁରକ୍ଷା ଅତ୍ୟାବଶ୍ୟକ। ଶେଷରେ କୁହାଯାଇପାରେ ଯେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣରେ ବୃକ୍ଷ ତଥା ବନର ଭୂମିକା ଅପରିହାର୍ଯ୍ୟ। କାର୍ବନ୍ ଶୋଷଣ, ତାପମାତ୍ରା ନିୟନ୍ତ୍ରଣ, ବର୍ଷାଚକ୍ର ସକ୍ରିୟ ରଖିବା, ଜଳ ସଂରକ୍ଷଣ, ମାଟି ସୁରକ୍ଷା ଅନେକ କ୍ଷେତ୍ରରେ ସେମାନଙ୍କର ଅବଦାନ ଅତୁଳନୀୟ। ସେଥିପାଇଁ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ବୃକ୍ଷରୋପଣକୁ ପ୍ରାଥମିକତା ଦେବା, ବନଭୂମିର ସୁରକ୍ଷା କରିବା, ଆଗାମୀ ପିଢି ପାଇଁ ଏକ ସୁସ୍ଥ ପୃଥିବୀ ଗଢ଼ି ତୋଳିବା।
2: ନିହାତି। ତେବେ ମ୍ୟାଡ଼ାମ, ଆପଣ ତ ଜଣାଇଲେ ଯେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣରେ ବୃକ୍ଷ ତଥା ଜଙ୍ଗଲର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। ତେବେ ବନ ନଷ୍ଟ ହେଲେ ଜୀବଜନ୍ତୁ, ପକ୍ଷୀ, ମଣିଷ ଜୀବନ ଉପରେ କେଉଁ ପ୍ରକାର ସବୁ ପ୍ରଭାବ ପଡ଼ିଥାଏ ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ।
0: ବନ ପୃଥିବୀର ପ୍ରାକୃତିକ ସନ୍ତୁଳନର ମୂଳ ଆଧାର।
2: ଆଜ୍ଞା,
0: ଏହା କେବଳ ଗଛର ସମୂହ ନୁହେଁ ବରଂ ଅସଂଖ୍ୟ ଜୀବଜନ୍ତୁ, ପକ୍ଷୀ, କୀଟପତଙ୍ଗ, ଉଦ୍ଭିଦ ତଥା ମଣିଷ ଜୀବନ ସହ ଜଡ଼ିତ ଏକ ବିଶାଳ ଜୀବନ ବ୍ୟବସ୍ଥା। ବନର ସୁରକ୍ଷା ଦ୍ୱାରା ପ୍ରକୃତିର ସନ୍ତୁଳନ ଅକ୍ଷୁର୍ଣ୍ଣ ରହିଥାଏ, କିନ୍ତୁ ଯେତେବେଳେ ବନ ନଷ୍ଟ ହୁଏ ସେତେବେଳେ ତାହାର ପ୍ରଭାବ କେବଳ ଗଛଲତା ଉପରେ ସୀମିତ ରହେ ନାହିଁ। ସମଗ୍ର ଜୀବଜଗତ ତଥା ମାନବ ସମାଜ ଏହାର କୁପ୍ରଭାବ ଭୋଗ କରିଥାଏ।

0: ସମେ ଜୀବଜନ୍ତୁମାନଙ୍କର ବାସସ୍ଥାନ ଧ୍ୱଂସ ହୁଏ। ବନ ହେଉଛି ବାଘ, ହାତୀ, ହରିଣ, ଭାଲୁ, ବାନର ଭଳି ଅନେକ ପ୍ରାଣୀଙ୍କ ଘର। ବନ କଟାଯିବା ପରେ ସେମାନେ ଖାଦ୍ୟ, ପାଣି ତଥା ଆଶ୍ରୟର ଅଭାବରେ ପଡ଼ନ୍ତି। ଫଳସ୍ୱରୂପ ଅନେକ ପ୍ରାଣୀ ବିଲୁପ୍ତିର ସମ୍ମୁଖୀନ ହୁଅନ୍ତି। କିଛି ପ୍ରାଣୀ ଜନବସତି ଅଞ୍ଚଳକୁ ପ୍ରବେଶ କରନ୍ତି, ଯାହା ମଣିଷ ପ୍ରାଣୀ ସଂଘର୍ଷକୁ ବଢ଼ାଇଥାଏ। ପକ୍ଷୀମାନଙ୍କ ପାଇଁ ଜଙ୍ଗଲ ଅତ୍ୟନ୍ତ ଆବଶ୍ୟକ। ସେମାନେ ଗଛରେ ବସା ତିଆରି କରନ୍ତି, ଖାଦ୍ୟ ସଂଗ୍ରହ କରନ୍ତି, ପ୍ରଜନନ କରନ୍ତି। ଜଙ୍ଗଲ ନଷ୍ଟ ହେଲେ ପକ୍ଷୀମାନଙ୍କର ପ୍ରାକୃତିକ ଆବାସ ନଷ୍ଟ ହୁଏ। ଅନେକ ପ୍ରଜାତିର ପକ୍ଷୀ ସଂଖ୍ୟା କମିଯାଏ। କେତେକ ଦୁର୍ଲଭ ପ୍ରଜାତି ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବାର ଆଶଙ୍କା ସୃଷ୍ଟି ହୁଏ। ପକ୍ଷୀ ସଂଖ୍ୟା ହ୍ରାସ ପାଇଲେ ପ୍ରାକୃତିକ ଖାଦ୍ୟ ଶୃଙ୍ଖଳାରେ ମଧ୍ୟ ବ୍ୟାଘତା ସୃଷ୍ଟି ହୁଏ। ଜୈବ ବିବିଧତା ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼େ। ପ୍ରତ୍ୟେକ ପ୍ରଜାତି ପ୍ରକୃତିର ସନ୍ତୁଳନ ରକ୍ଷାରେ ନିଜସ୍ୱ ଭୂମିକା ନିଭାଇଥାଏ। କୌଣସି ଏକ ପ୍ରଜାତି ନଷ୍ଟ ହେଲେ ତାହାର ପ୍ରଭାବ ଅନ୍ୟ ପ୍ରଜାତି ଉପରେ ମଧ୍ୟ ପଡ଼ିଥାଏ। ଏହାଫଳରେ ସମଗ୍ର ପରିବେଶ ବ୍ୟବସ୍ଥା ଦୁର୍ବଳ ହୋଇପଡ଼େ। ବନ ନଷ୍ଟ ହେବା ଫଳରେ ବାୟୁମଣ୍ଡଳରେ କାର୍ବନ୍ ଡାଇଅକ୍ସାଇଡ୍ ପରିମାଣ ମଧ୍ୟ ବୃଦ୍ଧି ପାଏ। ବୃକ୍ଷ ଏହି ଗ୍ୟାସ୍କୁ ଶୋଷଣ କରି ବାୟୁକୁ ସନ୍ତୁଳିତ ରଖିଥାଏ। ବନଭୂମି କମିଗଲେ କାର୍ବନ୍ ଶୋଷଣ ହ୍ରାସ ପାଏ, ଯାହାଫଳରେ ବିଶ୍ୱ ଉଷ୍ମତା ବୃଦ୍ଧି ପାଏ। ଏହା ଜଳବାୟୁ ପରିବର୍ତ୍ତନକୁ ଆହୁରି ଗମ୍ଭୀର କରିଥାଏ। ବର୍ଷା ଚକ୍ର ମଧ୍ୟ ପ୍ରଭାବିତ ହୁଏ। ବନ ନଷ୍ଟ ହେଲେ ବର୍ଷାର ପରିମାଣ ତଥା ନିୟମିତତା କମିଯାଏ। ଏହା ଖରାପ ପରିସ୍ଥିତି ସୃଷ୍ଟି କରିପାରେ, ଯାହା କୃଷି କ୍ଷେତ୍ର ପାଇଁ ବଡ଼ ସମସ୍ୟା ସୃଷ୍ଟି କରେ। ମାଟି କ୍ଷୟ ଜଙ୍ଗଲ କ୍ଷୟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିଣାମ, ବୃକ୍ଷମୂଳ ମାଟିକୁ ଦୃଢ଼ ଭାବରେ ଧରି ରଖେ। ବୃକ୍ଷ ନଥିଲେ ବର୍ଷା ଜଳ ସହିତ ଉର୍ବର ମାଟି ଭାସିଯାଏ। ଏହାଫଳରେ କୃଷି ଜମିର ଉତ୍ପାଦନ କ୍ଷମତା ହ୍ରାସ ପାଏ। ଭୂସ୍କଳନ ତଥା ବନ୍ୟାର ଆଶଙ୍କା ମଧ୍ୟ ବୃଦ୍ଧି ପାଏ। ସାମାଜିକ ସ୍ତରରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦିଏ। ଜଳ, ଖାଦ୍ୟ, ଜୀବିକା ତଥା ପ୍ରାକୃତିକ ସମ୍ପଦର ଅଭାବ ଯୋଗୁଁ ଲୋକମାନଙ୍କ ମଧ୍ୟରେ ସଂଘର୍ଷ ବଢ଼ିପାରେ। ବହୁ ଲୋକ ଜୀବିକା ସନ୍ଧାନରେ ନିଜ ଅଞ୍ଚଳ ଛାଡ଼ି ଅନ୍ୟତ୍ର ପ୍ରବାସ କରିବାକୁ ବାଧ୍ୟ ହୁଅନ୍ତି। ଆର୍ଥିକ କ୍ଷେତ୍ରରେ ମଧ୍ୟ କୁପ୍ରଭାବ ଦେଖାଯାଏ। ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ଜୀବିକା ହରାଇ ବସନ୍ତି। କାଠ, ଔଷଧୀୟ ଉଦ୍ଭିଦ, ମହୁ, ବାଉଁଶ ଭଳି ସମ୍ପଦର ଅଭାବ ଦେଖାଯାଏ। ଗ୍ରାମୀଣ ତଥା ଆଦିବାସୀ ଅଞ୍ଚଳର ଅର୍ଥନୀତି ଦୁର୍ବଳ ହୋଇପଡ଼େ। ଶେଷରେ କୁହାଯାଇପାରେ, ବନ ନଷ୍ଟ ହେବା କେବଳ ପରିବେଶର କ୍ଷତି ନୁହେଁ, ଏହା ଜୀବଜନ୍ତୁ, ପକ୍ଷୀ ତଥା ମଣିଷ ସମାଜ ପାଇଁ ଏକ ଗମ୍ଭୀର ସଙ୍କଟ।
1: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ, ବନ ମହୋତ୍ସବ ପାଳନରେ ସରକାର, ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ସାଧାରଣ ଲୋକଙ୍କର ଭୂମିକା କ'ଣ ରହିବା ଆବଶ୍ୟକ?
0: ବନ ମହୋତ୍ସବ କେବଳ ଏକଦିନିଆ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରକୃତି ସୁରକ୍ଷା, ବୃକ୍ଷରୋପଣ, ପରିବେଶ ସନ୍ତୁଳନ ତଥା ସବୁଜ ଭବିଷ୍ୟତ ଗଠନ ପାଇଁ ଏକ ବ୍ୟାପକ ଜନ ଆନ୍ଦୋଳନ। ଏହାର ସଫଳତା କେବଳ ଗୋଟିଏ ବିଭାଗ କିମ୍ବା ସଂସ୍ଥା ଉପରେ ନିର୍ଭର କରେ ନାହିଁ। ସରକାର, ସ୍ୱେଚ୍ଛାସେବୀ ସଂସ୍ଥା, ଶିକ୍ଷାନୁଷ୍ଠାନ, ଯୁବପିଢ଼ି ତଥା ସାଧାରଣ ନାଗରିକ ସମସ୍ତଙ୍କର ସକ୍ରିୟ ସହଭାଗିତା ଦ୍ୱାରା ଏହି ଅଭିଯାନ ସଫଳ ହୋଇପାରେ। ପ୍ରତ୍ୟେକ ସ୍ତରର ଅବଦାନ ନିଜସ୍ୱ ଗୁରୁତ୍ୱ ବହନ କରେ। ସରକାରଙ୍କ ଭୂମିକା ସବୁଠାରୁ ମୁଖ୍ୟ। ବନ ମହୋତ୍ସବ ପାଇଁ ନୀତି ନିର୍ଦ୍ଧାରଣ, ଆର୍ଥିକ ସହାୟତା, ଚାରା ଉତ୍ପାଦନ, ବୃକ୍ଷରୋପଣ ଯୋଜନା ପ୍ରସ୍ତୁତି ତଥା ବନ ସୁରକ୍ଷା ସମ୍ବନ୍ଧୀୟ ଆଇନ ପ୍ରଣୟନ ସରକାରଙ୍କ ଦାୟିତ୍ୱ ଅଟେ। ବନ ବିଭାଗ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚାରା ବଣ୍ଟନ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ତଥା ବନ୍ୟ ସଂରକ୍ଷଣ ପଦକ୍ଷେପ ନିଆଯାଏ। ସରକାର, ବିଦ୍ୟାଳୟ, ମହାବିଦ୍ୟାଳୟ, ପଞ୍ଚାୟତ, ପୌର ସଂସ୍ଥା ତଥା ବିଭିନ୍ନ ବିଭାଗକୁ ସାମିଲ କରି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଥାନ୍ତି। ଏହା ସହିତ ଚାରାର ବନ ସମ୍ପଦର ସ୍ଥାୟୀ ବିକାଶ ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବା ମଧ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ରାସ୍ତାକଡ଼, ଶିକ୍ଷାନୁଷ୍ଠାନ, ପାର୍କ ତଥା ଖାଲି ପଡ଼ିଥିବା ଜମିରେ ଚାରା ଲଗାଇ ତାହାର ଯତ୍ନ ନେଇଥାନ୍ତି। କେତେକ ସଂଗଠନ ବନ୍ୟପ୍ରାଣୀ ସୁରକ୍ଷା, ବନାଗ୍ନି ନିୟନ୍ତ୍ରଣ ତଥା ପରିବେଶ ଗବେଷଣା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସାଧାରଣ ଲୋକ ନିଜ ଘର, ଆଖପାଖ ଅଞ୍ଚଳ, ବିଦ୍ୟାଳୟ, କାର୍ଯ୍ୟସ୍ଥଳ ତଥା ସର୍ବଜନୀନ ସ୍ଥାନରେ ବୃକ୍ଷରୋପଣ କରିପାରନ୍ତି। ସେମାନେ ଅନ୍ୟମାନଙ୍କୁ ମଧ୍ୟ ଏକ କାର୍ଯ୍ୟରେ ପ୍ରେରିତ କରିପାରନ୍ତି। ଯୁବପିଢ଼ି ତଥା ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବନ ମହୋତ୍ସବକୁ ଅଧିକ ପ୍ରଭାବଶାଳୀ କରିଥାଏ। ସେମାନେ ସ୍ୱେଚ୍ଛାସେବକ ଭାବେ କାର୍ଯ୍ୟ କରି ଲୋକମାନଙ୍କ

0: ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇ ପାରନ୍ତି। ଶେଷରେ କୁହାଯାଇପାରେ ଯେ ବନ ମହୋତ୍ସବ ପାଳନରେ ସରକାର, ସ୍ୱେଚ୍ଛାସେବୀ ସଂଗଠନ ତଥା ସାଧାରଣ ନାଗରିକଙ୍କ ଭୂମିକା ପରସ୍ପର ପରିପୂରକ। ନୀତି ନିର୍ଦ୍ଧାରଣ ଆରମ୍ଭ କରି ଚାରା ରୋପଣ, ସଚେତନତା ସୃଷ୍ଟିରୁ ଆରମ୍ଭ କରି ବନ ସୁରକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ।
1: ନିହାତି ମ୍ୟାଡ଼ାମ। ତେବେ ମ୍ୟାଡ଼ାମ, ଗୋଟିଏ ବୃକ୍ଷ ଲଗାଇବା ଯଥେଷ୍ଟ ନୁହେଁ, ତାର ଯତ୍ନ ଏବଂ ସୁରକ୍ଷା ଦେବା କାହିଁକି ଆବଶ୍ୟକ ଅଟେ?
0: ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣକୁ ଏକ ପ୍ରମୁଖ ଉପାୟ ଭାବେ ଗ୍ରହଣ କରାଯାଉଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଚାରା ଲଗାଯାଉଛି। ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହେଉଛି, କିନ୍ତୁ କେବଳ ଚାରା ଲଗାଇଦେଲେ ପରିବେଶ ସୁରକ୍ଷାର ଲକ୍ଷ୍ୟ ସଫଳ ହୁଏ ନାହିଁ। ଯଦି ଲଗାଯାଇଥିବା ଚାରାର ଠିକ୍ ଭାବରେ ଯତ୍ନ ନିଆଯାଏ ନାହିଁ, ତେବେ ସେଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ରହିଥାଏ। ସେଥିପାଇଁ ବୃକ୍ଷରୋପଣ ସହିତ ତାହାର ରକ୍ଷଣାବେକ୍ଷଣ ମଧ୍ୟ ସମାନ ଭାବରେ ଜରୁରୀ। ଏକ ଚାରା ଲଗାଇବା ପରେ ତାହାକୁ ବଞ୍ଚାଇ ରଖିବା ପାଇଁ ନିୟମିତ ପାଣି ଦେବା ଆବଶ୍ୟକ। ଚାରାର ପ୍ରାରମ୍ଭିକ ଅବସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ପର୍ଯ୍ୟାପ୍ତ ଆର୍ଦ୍ରତା ନ ମିଳିଲେ ତାହା ଶୁଖିଯାଇପାରେ। ବିଶେଷ କରି ଗ୍ରୀଷ୍ମ ଋତୁରେ ନିୟମିତ ପାଣି ଯୋଗାଣ ନହେଲେ ଚାରା ବଞ୍ଚି ରହିବା କଷ୍ଟକର ହୁଏ। ଗୋରୁ ଛେଳି ଭଳି ପଶୁଙ୍କ ଠାରୁ ଚାରାକୁ ସୁରକ୍ଷିତ ରଖିବା ମଧ୍ୟ ଜରୁରୀ। ଅନେକ ସମୟରେ ପଶୁମାନେ ଛୋଟ ଚାରାକୁ ଖାଇଦିଅନ୍ତି କିମ୍ବା କ୍ଷତିଗ୍ରସ୍ତ କରିଦିଅନ୍ତି। ସେଥିପାଇଁ ଚାରା ଚାରିପାଖରେ ସୁରକ୍ଷା ବାଡ଼ ତିଆରି କରିବା ଦରକାର। ଚାରା ଚାରିପାଖରେ ଉଠୁଥିବା ଅନାବଶ୍ୟକ ଘାସ ତଥା ଗଛଲତା ମଧ୍ୟ ତାହାର ବୃଦ୍ଧିରେ ବାଧା ସୃଷ୍ଟି କରେ, ଫଳରେ ଚାରା ଦୁର୍ବଳ ହୋଇଯାଏ। ତେଣୁ ସମୟ ସମୟରେ ଚାରା ଚାରିପାଖ ପରିଷ୍କାର ରଖିବା ଆବଶ୍ୟକ। ଏକ ବୃକ୍ଷ ବଡ଼ ହେବା ପାଇଁ ବହୁ ବର୍ଷ ସମୟ ଲାଗିଥାଏ। ଆଜି ଲଗାଯାଇଥିବା ଚାରା କିଛି ବର୍ଷ ପରେ ଛାୟା, ଫଳ, ଅମ୍ଳଜାନ ତଥା ପରିବେଶଗତ ଲାଭ ପ୍ରଦାନ କରିଥାଏ। ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଚାରା ନଷ୍ଟ ହୋଇଯାଏ, ତେବେ ବୃକ୍ଷରୋପଣର ସମସ୍ତ ପରିଶ୍ରମ ବୃଥା ହୋଇଯାଏ। ସେଥିପାଇଁ ତାହାର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ବନ ମହୋତ୍ସବ ଭଳି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାରା ଲଗାଯାଏ, କିନ୍ତୁ ଅନେକ ସ୍ଥାନରେ ପରବର୍ତ୍ତୀ ଯତ୍ନର ଅଭାବରୁ ଚାରା ବଞ୍ଚି ରହିପାରେ ନାହିଁ। ଏହି କାରଣରୁ ଆଜିକାଲି ପ୍ଲାଣ୍ଟେଡ୍ ଟ୍ରି ପ୍ରୋଟେକ୍ଟେଡ୍ ଟ୍ରି ବାର୍ତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଅର୍ଥାତ୍ ଚାରା ରୋପଣ ସହିତ ତାହାର ରକ୍ଷଣାବେକ୍ଷଣକୁ ମଧ୍ୟ ସମାନ ମହତ୍ତ୍ୱ ଦିଆଯିବା ଦରକାର।
1: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ। ମ୍ୟାଡ଼ାମ ଆପଣ ତ ସବୁକିଛି କହିଲେ। ବନ ମହୋତ୍ସବ କାହାକୁ କୁହାଯାଏ, ଏହାର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ଜଣାଇଲେ, ଏବଂ ତାପରେ ପରେ ମଧ୍ୟ ଆପଣ ବନ ନିଧନ ତାର ପ୍ରତିକାର ସମ୍ପର୍କରେ ଜଣାଇଲେ। ତେବେ ମ୍ୟାଡ଼ାମ, ଆଜି ତ ଆମେ ସବୁ ବିଷୟରେ ଆଲୋଚନା କରିସାରିଲେଣି ପାଖାପାଖି, ତେବେ ଶେଷରେ ବନ ମହୋତ୍ସବ ଅବସରରେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ବନ ସୁରକ୍ଷା ଏବଂ ବୃକ୍ଷରୋପଣ ସମ୍ପର୍କରେ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ବନ ମହୋତ୍ସବ ଅବସରରେ ମୁଁ ସମସ୍ତ ଶ୍ରୋତାଙ୍କୁ ଏକ ସରଳ କିନ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହିଁବି। ପ୍ରକୃତି ହିଁ ଆମର ପ୍ରକୃତ ସମ୍ପଦ। ଆଜି ଆମେ ଯେଉଁ ବାୟୁ ଗ୍ରହଣ କରୁଛୁ, ଯେଉଁ ଜଳ ପିଉଛୁ, ଯେଉଁ ଖାଦ୍ୟ ଖାଉଛୁ, ସେସବୁର ମୂଳ ଆଧାର ହେଉଛି ପ୍ରକୃତି। ବନ ଏହି ପ୍ରାକୃତିକ ବ୍ୟବସ୍ଥାର ହୃଦୟସ୍ଥଳ। ଯଦି ବନ ସୁରକ୍ଷିତ ରହିବ, ତେବେ ପରିବେଶ ସୁସ୍ଥ ରହିବ। ପରିବେଶ ସୁସ୍ଥ ରହିଲେ ମଣିଷ ଜୀବନ ମଧ୍ୟ ସୁରକ୍ଷିତ ରହିବ। ବର୍ତ୍ତମାନ ସମୟରେ ବିଶ୍ୱ ଉଷ୍ମତା ବୃଦ୍ଧି, ଜଳବାୟୁର ଅସ୍ଥିରତା, ବିଶେଷ କରି ଯୁବପିଢ଼ିଙ୍କୁ ମୁଁ କହିବି, ଆପଣମାନେ ହେଉଛନ୍ତି ଆଗାମୀ ଭାରତର ନିର୍ମାତା। ଆପଣଙ୍କ ହାତରେ ଆସନ୍ତାକାଲିର ପରିବେଶ ସୁରକ୍ଷା ଦାୟିତ୍ୱ ରହିଛି। ଆଧୁନିକ ଜ୍ଞାନ, ପ୍ରଯୁକ୍ତି ତଥା ସାମାଜିକ ସଚେତନତାକୁ ବ୍ୟବହାର କରି ସବୁଜ ଭବିଷ୍ୟତ ଗଠନରେ ନିଜକୁ ସାମିଲ କରନ୍ତୁ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ପ୍ରକୃତି ଆମ ପାଇଁ ନୁହେଁ, ଆମେ ପ୍ରକୃତି ପାଇଁ। ପ୍ରକୃତି ବିନା ମଣିଷର ଅସ୍ତିତ୍ୱ କଳ୍ପନା କରାଯାଇପାରିବ ନାହିଁ। ସେଥିପାଇଁ ଗଛକୁ କେବଳ ଏକ ଉଦ୍ଭିଦ ଭାବେ ନ ଦେଖି ଜୀବନଦାତା ଭାବେ ସମ୍ମାନ କରିବା ଦରକାର। ଶେଷରେ ମୁଁ ସମସ୍ତ ଶ୍ରୋତାଙ୍କୁ ଏହି ସଂକଳ୍ପ ନେବାକୁ ଆହ୍ୱାନ କରିବି, ଆମେ ଗଛ ଲଗାଇବା, ଗଛ ବଞ୍ଚାଇବା, ବନକୁ ସୁରକ୍ଷିତ ରଖିବା, ପ୍ରକୃତିକୁ ଭଲ ପାଇବା। ଆଜିର ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର, ସବୁଜ, ସୁସ୍ଥ ତଥା ସୁରକ୍ଷିତ ପୃଥିବୀ ଉପହାର ଦେଇପାରିବା। ଆସନ୍ତୁ ବନ ମହୋତ୍ସବକୁ କେବଳ ଉତ୍ସବ ନୁହେଁ, ଏକ ଜନ ଆନ୍ଦୋଳନରେ ପରିଣତ କରିବା। ଶେଷରେ ଶ୍ରୋତା ବନ୍ଧୁମାନଙ୍କୁ ଏହି ସନ୍ଦେଶ ଦେବି, ଗୋଟିଏ ବୃକ୍ଷ ଲକ୍ଷ୍ୟ ଆଶୀର୍ବାଦ ସମାନ। ଆଜି ଏକ ଚାରା ଲଗାନ୍ତୁ, ଆସନ୍ତାକାଲିକୁ ସୁରକ୍ଷିତ କରନ୍ତୁ।
1: ନିହାତି ମ୍ୟାଡ଼ାମ, ବହୁତ ସୁନ୍ଦର। ତେବେ ମ୍ୟାଡ଼ାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ, ଏବଂ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ବନ ମହୋତ୍ସବକୁ ନେଇ, ସେ ସମ୍ପର୍କରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇଲେ, ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ, ସେଥିପାଇଁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

ପ୍ରଚାରକଲୁ ବିକାଶଧାରା କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ଆଲୋଚନା ବନ ମହୋତ୍ସବ ପରିବେଶ ସୁରକ୍ଷାର ଏକ ଜନ ଆନ୍ଦୋଳନ ଏ ସମ୍ପର୍କରେ ଆଲୋଚନା କଲେ ଶିକ୍ଷୟତ୍ରୀ ଅଞ୍ଜଳି ସେଠୀ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଉପସ୍ଥାପନାରେ ଥିଲେ ମଧୁସ୍ମିତା ବିଶ୍ୱାଳ ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ

ଆକାଶବାଣୀ ରାଉରକେଲା ଶ୍ରୋତା ବନ୍ଧୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦି ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେହି କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ୍ ପୃଥକ୍ ଭାବରେ ତିନି ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ ତିନି ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ, ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରାସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର।
1: ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ ସେମାନଙ୍କୁ ନେଇ ସାତଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର, ରଥର ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି, ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର, ରଥର ମୁଖ୍ୟ ଅଂଶଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର, ରଥ ନିର୍ମାଣ ପାଇଁ ମହାରଣାମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର, ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗାଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର, ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥି ଓ ଅଶ୍ୱମାନଙ୍କର ସେହିମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର, ରଥର ସମସ୍ତ କାର୍ଯ୍ୟ ଏହି ଚିତ୍ରକାରମାନେ କରିଥାନ୍ତି। ସେହିଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ, ରଥର ସମସ୍ତ ଦରଜି କାମ ଏଇମାନେ ହିଁ କରିଥାନ୍ତି।

ପ୍ରଥମେ ରଥ ନିର୍ମାଣ ସହିତ ସାତଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜୌଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ, ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦୌଡ଼ିବଳା, ରଥଚାପ ଦଳେଇ, ବଇଠାରୁ ଓ ଡାହୁକ।

0: ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳନାହାକ, ମକରଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥିପିଡ଼, କୁମ୍ଭପଟି, ରାହୁପଟି, ଆଠନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ।
1: ସେତେବେଳେ ଗୋଟେ ସେବା ଥିଲା ଅବିରଚଳା ନାୟକ। ଏହି ସେବକ ପଞ୍ଚୁଦଳରେ ଦଶପଲା ରାଜବାଟିକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚେଇତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠକଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈ କୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈ କୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି

ଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବ ଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟ ଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ ସୁହାଁସିଆ ଖଳା ଜଗୁଆ ରଥ ଅମିନ ରଥଖଳା ନାୟକ ରଥଖଳା ପରିଛା ରଥଖଳା ଦିହୁଡ଼ିଆ ଅନୁକୂଳ ବଢ଼େଇ ଦେଉଳ ପୁରୋହିତ ପାହି ମହାରଣା ସହଯୋଗୀ ତୁମ୍ବାକଟା ମହାରଣା କରତିଆ ଓଳମ ଭେଣ୍ଡିଆ ନାହାକବସାଣ ବଢ଼େଇ ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ।

0: ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 33.5 ହାତ 5 ଆଙ୍ଗୁଳ। 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16 ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32.10 ହାତ 7 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14 ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା' ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ, ଦେବଦଳନ ବା ପଦ୍ମଧ୍ୱଜ। ଏହାର ଉଚ୍ଚତା 31 ହାତ, 593 ଖଣ୍ଡ କାଠରେ ନିର୍ମିତ। ଏହି ରଥର ଚକ ସଂଖ୍ୟା 12, ପ୍ରତ୍ୟେକ ଚକର ବ୍ୟାସ 6 ଫୁଟ। ଆଉ ଏ ରଥର ରକ୍ଷକ ହେଉଛନ୍ତି ଜୟଦୁର୍ଗା।
1: ମୋଟାମୋଟି ଭାବରେ 4 ବର୍ଗର ଲୋକଙ୍କ ସହିତ ମଠ, ଜାଗା, ଗୁରୁଜ, ଗଡ଼, କୋର୍ଟ, ଇଏ ସମସ୍ତେ ରଥ ନିର୍ମାଣ ଏବଂ ରଥଯାତ୍ରା ସହିତ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ଫଳରେ ଏଇ ରଥ ଉତ୍ସବ ଏକ ଗଣମହୋତ୍ସବରେ ପରିଣତ ହୋଇଥିଲା ଏବଂ ଏଇ ଗଣମହୋତ୍ସବ ଏବେ ବି ପରିଣତ ଅଛି ଏବଂ ସମସ୍ତେ ଏହା ସହିତ କୌଣସି ଆକାରରେ ସମ୍ପୃକ୍ତ ଅଛନ୍ତି।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଚା ଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୁଚିକା, ମୋଚିକା, ସୁକ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱ ଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ରାମ ଓ ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଅଧିଷ୍ଠିତ ହୁଅନ୍ତି। ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷୀ ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥିଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚା ଯାଇଥିବା ଚାରିଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାଦ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀର

ରଥ ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୁଳିଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି ତିନି ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି।

ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ ତିନି ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ, ସେବା, ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ରଥ ନିର୍ମାଣ ଐତିହ୍ୟ। ଆଲୋଚକ ଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ
1: ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଓରାମ ଗୀତ, ପରିବେଷଣ କରୁଛନ୍ତି ପ୍ରଭା ସୁଚିତା ଏକା ଏବଂ ସାଥୀମାନେ।

ପ୍ରଚାର କଲୁ ବଣପାହାଡ଼ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଓରାମ ଗୀତ, ପରିବେଷଣ କରିଥିଲେ ପ୍ରଭା ସୁଚିତା ଏକା ଏବଂ ସାଥୀମାନେ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆପଣ ବି ଚାହୁଁଛନ୍ତି କି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ,
1: ତେବେ ଯୋଗାଯୋଗ କରନ୍ତୁ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ଶ୍ରୀ ଦୟାସାଗର ରାଉତଙ୍କୁ।
0: ଯୋଗାଯୋଗ ନମ୍ବର 6371500092।
1: ଆଜ୍ଞା ହଁ, 6371500092।
2: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦୁସରା ଆଦମୀ ଫିଲ୍ମରୁ କଣ୍ଠ ଦେଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

ଯୋ ଜିତା ଓହି ସିକନ୍ଦର ଫିଲ୍ମର ଗୀତଟି ଶୁଣିଥିଲେ। ଗୀତଟିକୁ ଗାଇଥିଲେ ଉଦିତ ନାରାୟଣ ଏବଂ ସାଧନା ସରଗମ। ଆସନ୍ତୁ ଶୁଣିବା ଦିଲ୍ ତୋ ପାଗଲ ହେ ଫିଲ୍ମର ଏହି ଗୀତଟି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣଙ୍କ କଣ୍ଠରେ।

ನಾಯಕ್ ಫಿಲ್ಮ್ ರೋಗಿತರಿ ಶ್ರುತಿ ಉದಿತ್ ನಾರಾಯಣ ಎಂ ಕವಿತಾ ಕೃಷ್ಣಮೂರ್ತಿ ಕಣ್ಠರೆ ಶ್ರೋತಾ ಬಂಧು ଏତି ସହିତ ଶେଷ ହେଲା ଆଜିର ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶ୍ରୋତା ବନ୍ଧୁ ଆପଣମାନଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758 ନମ୍ବରଟି ଆଉଥରେ କହି ରଖୁଛି 7008248758 ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ

0: ମାନଙ୍କ ପାଇଁ ସୁବିଧା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ମେଡିକାଲ କ୍ୟାମ୍ପ, ବିଶ୍ରାମସ୍ଥଳୀ, ଖାଦ୍ୟପାନୀୟ ବ୍ୟବସ୍ଥା ବ୍ୟତୀତ ପାଣିପାଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଉଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଇତିମଧ୍ୟରେ ଆଜି ସକାଳେ ଦ୍ୱିତୀୟ ବ୍ୟାଚ୍ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। ପବିତ୍ର ଅମରନାଥ ଯାତ୍ରା ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଅମରନାଥ ଯାତ୍ରା ହେଉଛି ଏକ ପୁରାତନ ଯାତ୍ରା ଯାହା ଦେଶର ଧାର୍ମିକ ଐତିହ୍ୟ ଓ ପାରମ୍ପରିକ ବିଶ୍ୱାସ ଏବଂ ପ୍ରତିଫଳନ ଅଟେ। ଉପରାଷ୍ଟ୍ରପତି ଏହି ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏକ ପତ୍ର ମାଧ୍ୟମରେ କହିଛନ୍ତି, ଏହି ଯାତ୍ରା ଦେଶର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଏକତାକୁ ଦର୍ଶାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇ ଏହା ସନାତନ ସଂସ୍କୃତି ପ୍ରତି ସମର୍ପଣ ଭାବ ବୋଲି କହିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ମାର୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆଜି ନୂଆଦିଲ୍ଲୀରେ ମାଇ ଭାରତର ଏକ ଶିଳ୍ପ ସଂଘ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଆସୋଚାମ, ଫିକି, ସିଆଇଆଇ ସମେତ ପ୍ରମୁଖ ଶିଳ୍ପ ସଂଗଠନ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ଯୁବ ବିକାଶ ଲାଗି ଭବିଷ୍ୟତର ସହଯୋଗ ନିମନ୍ତେ ଶିଳ୍ପ ନେତୃତ୍ୱାଧୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଦେଶର ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ଶିଳ୍ପସଂଘଗୁଡ଼ିକୁ ମାଇ ଭାରତ ପ୍ଲାଟଫର୍ମ ସହିତ ସମନ୍ୱୟ କରି ଦକ୍ଷତା ଓ ଅଭିଜ୍ଞତା ବୃଦ୍ଧି କରିବା।
1: इंडस्ट्रियल एसोसिएशन के साथ माय भारत पोर्टल के और यूथ मिनिस्ट्री के बारे में यहाँ पे मीटिंग आज हमने आयोजित की है। माय भारत प्लेटफॉर्म के साथ कैसे अलाइन कर पाए कि जिसके माध्यम से और विजिबिलिटी हमारी बढ़े और ज्यादा से ज्यादा हम डिस्ट्रिक्ट तक, विलेजेस तक ये सभी प्रोग्राम इनको लेके जाए कि जिसका ज्यादा से ज्यादा फायदा हमारे देश के युवाओं को होगा और एक अच्छा आउटपुट उसके माध्यम से हमें मिलेगा और नेशन बिल्डिंग के लिए।
0: ପାକିସ୍ତାନର ସେରାନି ଝୋବ୍ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଲୁଚିସ୍ତାନ ନିକଟରେ ଘଟିଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପୁଅ ତଥା ବର୍ତ୍ତମାନର ସର୍ବୋଚ୍ଚ ନେତା ମୁଜତବା ଖାମନେଇ ଯୋଗଦେବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଉନଥିବା କୁହାଯାଇଛି। ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16 ପହଞ୍ଚିଛି। ଆସନ୍ତା ମଙ୍ଗଳବାର କ୍ୱାର୍ଟର ଫାଇନାଲ୍ ଲାଗି ହେବାକୁ ଥିବା ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆ କିମ୍ବା ଘାନା ବିପକ୍ଷରେ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ପୂର୍ବରୁ ବେଲ୍ଜିୟମ୍, ଆମେରିକା, ଇଂଲଣ୍ଡ ରାଉଣ୍ଡ 16 ପହଞ୍ଚିସାରିଛନ୍ତି। ଆସନ୍ତା ସୋମବାର ଦିନ ଇଂଲଣ୍ଡ ଏବଂ ମେକ୍ସିକୋ ଓ ମଙ୍ଗଳବାର ଦିନ ଆମେରିକା ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦ୍ଘାଟନ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ କର୍ମଶାଳା। ଜାମ୍ମୁ କାଶ୍ମୀରର ପହଲଗାମ ଓ ବାଲତାଲ ମାର୍ଗରୁ ଆରମ୍ଭ ହେଲା ଶ୍ରୀ ଅମରନାଥ ଯାତ୍ରା। ପାକିସ୍ତାନରେ ସଡ଼କ ଦୁର୍ଘଟଣାରେ 40 ଜଣଙ୍କ ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ରେ 2-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରି ରାଉଣ୍ଡ 16 ପହଞ୍ଚିଲା ସ୍ୱିଜରଲ୍ୟାଣ୍ଡ।
2: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi describes Amarnath Yatra as eternal chapter in spiritual tradition and cultural unity of the country. Extends greetings to devotees. Finance Minister Nirmala Sitharaman invites French investors to partner with India's journey towards Vikasit Bharat 2047, calls for strengthening India-France strategic partnership. Two-day orientation program for newly elected members of Legislative Assembly begins in West Bengal. India steps up humanitarian assistance to earthquake hit Venezuela under Operation Amistad. Nearly 2,600 people died, thousands still missing. IMD issues red alert for heavy to very heavy rainfall over Gujarat, Goa, Madhya Maharashtra, Odisha and parts of Madhya Pradesh till tomorrow. And in FIFA World Cup, Switzerland defeat Algeria 2-0.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ପୁରୀ ରଥଯାତ୍ରା ପରିଚାଳନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟ ସରକାର ଏକ ସଶକ୍ତ, ସମୃଦ୍ଧ ଓ ବୈଭବଶାଳୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିଙ୍କ ସହିତ ଏକ ଆଲୋଚନା ଅଧିବେଶନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏହି ସମୟ ମଧ୍ୟରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଗାମୀ ଦିନରେ ଜାରି ରହିବ। ଏହି ପ୍ରୟାସ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଓ ରୋଜଗାରର ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 35 ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ପ୍ରାୟ 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ଗତକାଲି ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏସ୍ସି ଗ୍ରୁପ୍ ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ସୋମବାର ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ବୈଠକରେ ରଥଯାତ୍ରାର ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ବିଭିନ୍ନ ଭାଗରେ ବଣ୍ଟାଯାଇ ପ୍ରତ୍ୟେକ ଅଂଶରେ ଜଣେ ଓଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ସମ୍ପୂର୍ଣ୍ଣ ଶୃଙ୍ଖଳା ସହିତ ରଥଯାତ୍ରାର ଆୟୋଜନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
2: ଯେଉଁମାନେ ଆସିବେ ତାଙ୍କର ସ୍ୱାସ୍ଥ୍ୟ ଦୃଷ୍ଟିରୁ ହେଉ, ସୁରକ୍ଷା ଦୃଷ୍ଟିରୁ ହେଉ, ପୁରାପୁରି ଶ୍ରୀଗୁଣ୍ଡିଚା ଦିନଠୁ ଆରମ୍ଭ କରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ସେଥିରେ ସୁନାବେଶ, ବାହୁଡ଼ା ଏବଂ ସେ ଟପମଣ୍ଡପରେ ଦର୍ଶନ, ସବୁ କଥାକୁ ସୁରୁଖୁରୁରେ କେମିତି ଶୃଙ୍ଖଳିତ ଭାବରେ ହେବ ସେ କଥାକୁ ଆଖି ଆଗରେ ରଖିକି ତାକୁ ବିଭିନ୍ନ ଅଂଶରେ ବଣ୍ଟା ହୋଇଛି ଏବଂ ପ୍ରତି ଅଂଶ ପାଇଁ ଜଣେ ଜଣେ ସରକାରୀ ଅଧିକାରୀ ତାର ଦାୟିତ୍ୱରେ ରହିବେ ସେଭଳିଆ ଏକ ବ୍ୟବସ୍ଥା କରାହୋଇଛି।
0: ଆଗାମୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଗମନାଗମନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ଦ୍ଦେଶରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ମାଟିଆପଡ଼ା ଗସ୍ତ କରି ଆରଓବି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରଥଯାତ୍ରା ପୂର୍ବରୁ ଆରଓବି ସର୍ଭିସ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଯାତାୟତ ଉପଯୋଗୀ କରିବା ଏବଂ ନିର୍ମାଣ ସାମଗ୍ରୀ ଓ ଆବର୍ଜନା ହଟାଇ ଏହା

ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସିଂ ବରିଷ୍ଠ ଅଧିକାରୀ ଓ ନିର୍ମାଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀ ବିଗ୍ରହମାନେ ସ୍ନାନ କରି ଅସୁସ୍ଥ ହେବା ପରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି। ଅଣବସରର ଆଜି ପଞ୍ଚମ ଦିନରେ ଶ୍ରୀଜୀଉମାନଙ୍କର ଚନ୍ଦନ ଓ କରାଳ ଖୋଲାଯାଇ ଶ୍ରୀଅଙ୍ଗ ଫିଟାଯିବ। ଆସନ୍ତାକାଲିଠାରୁ ଠାକୁରମାନଙ୍କୁ ଫୁଲୁରୀ ତେଲ ଲାଗି ସହ ଓଷୁଓ ଲାଗି ନୀତି ଆରମ୍ଭ ହେବ। ଶ୍ରୀଜୀଉଙ୍କ ଅଣସର ସମୟରେ ବ୍ରହ୍ମଗିରିରେ ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗମୁକ୍ତ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି। 2008 ଜୁଲାଇ ମାସ 3 ଏକ ପରିବେଶ ସଂଗଠନ ସ୍ପେନ୍ର ବାର୍ସିଲୋନାରେ ପ୍ରଥମଥର ପାଇଁ ଏହି ଦିବସ ପାଳନ କରିଥିଲା। ଏକ ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ 1-5 ଟ୍ରିଲିୟନ୍ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରାଯାଇ ଫିଙ୍ଗାଯାଇଥାଏ, ଯାହା ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବିଶ୍ୱକୁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତ କରିବାର ଆହ୍ୱାନ ନେଇ ଏହି ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସିସ୍ଥିତ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶକୁ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଭିବିଜି ରାମଜୀ ଯୋଜନାର ଶୁଭାରମ୍ଭ ସହ ଜନସାଧାରଣଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଜନାର ଲକ୍ଷ୍ୟ, ବୈଶିଷ୍ଟ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଏବଂ ଗ୍ରାମୀଣ ରୋଜଗାର ଆଜୀବିକା ବିକାଶର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବୋଦାପ୍ରକାଶ ପଞ୍ଚାୟତଠାରେ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ଓ କନ୍ୟା ସନ୍ତାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ଏବଂ ଏହାର ପ୍ରତିକାର, ଡାକ୍ତରୀ ସହାୟତା, ପୁଲିସ୍ ସହାୟତା, ଆଇନଗତ ପରାମର୍ଶ, ମନସ୍ତାତ୍ତ୍ୱିକ କାଉନ୍ସେଲିଂ ଏବଂ ଜରୁରୀକାଳୀନ ଆଶ୍ରୟସ୍ଥଳୀ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଆରମ୍ଭ ହୋଇଥିବା ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ୱେଶାଲ୍ ଜୋନାଲ୍ କମିଟିର ମାଓବାଦୀମାନଙ୍କର ହୋଇଥିବା ସନ୍ଦେହ କରାଯାଉଛି। ସାଧାରଣ ଜନତା ଓ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ବନ ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ଚୁନିଦା ପିଏମ୍ସି କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଗାମୀ 3 ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ବୋଲି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସମସ୍ତ ଅଗ୍ନିଶମ କେନ୍ଦ୍ରକୁ 24 ଘଣ୍ଟା ସତର୍କ ରହିବାକୁ କୁହାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବା କହିଲେ ମୁଖ୍ୟମନ୍ତ୍ରୀ। ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହ 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ।
পুরী রথযাত্রা পরিচালনা।

ଯୋଜନା ଓ ପ୍ରସ୍ତୁତି ନେଇ ଆସନ୍ତା ସୋମବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ନିରନ୍ତର ଭବିଷ୍ୟତ ପାଇଁ ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ୍ରୁ ମୁକ୍ତି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅତି ପ୍ରବଳ ବର୍ଷା ହେବା ନେଇ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନାହିଁ ଦିନ ନାହିଁ ରାତି, ନାହିଁ ଶୀତ ନାହିଁ
4: पंडित रोनू मजूमदार, जिनकी हर प्रस्तुति श्रोताओं को सुरों के अलौकिक संसार में ले जाती है। पद्मश्री पंडित रोनू मजूमदार, संगीत सरिता नई श्रृंखला, शास्त्रीय संगीत, फिल्म संगीत और लोक संगीत में बांसुरी की भूमिका, सुबह और शाम 6:45 सिर्फ विविध भारती पर।

କଣ୍ଠଶିଳ୍ପୀ ଥିଲେ ବୀଣା ଦେବୀ, ତାଙ୍କ କଣ୍ଠରେ ଶୁଣିଲେ ଭୀମ ଭୋଇଙ୍କ ରଚନା। ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଚୁକେ। ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୋରେଖ ଦାସଙ୍କ ରଚନା।

ଏଥର ଆସନ୍ତୁ ଶୁଣିବା ଲୋକନାଥ ପଟ୍ଟନାୟକଙ୍କ ରଚନା, କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସଙ୍କ କଣ୍ଠରେ।

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆସନ୍ତୁ ଶୁଣିବା ଏହାର 443ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଶ୍ରୀକୃଷ୍ଣ ଶ୍ରୁତଦେବଙ୍କ ଆତିଥ୍ୟ ଗ୍ରହଣ ପୂର୍ବକ ତାଙ୍କ ପ୍ରାର୍ଥନା ଶୁଣି ଭଗବତ ଉପାସନା ଏବଂ ବ୍ରାହ୍ମଣଙ୍କ ମହତ୍ୱ ପ୍ରତିପାଦନ କରିଛନ୍ତି। ଦୁଇ ଭକ୍ତଙ୍କୁ ପ୍ରସନ୍ନ କରିବା ପରେ ସେ ଦ୍ୱାରକାକୁ ଫେରିଛନ୍ତି। ପରୀକ୍ଷିତ ଏବେ ବେଦର ବ୍ରହ୍ମତତ୍ତ୍ୱ ବିଷୟରେ କୌତୂହଳ ପ୍ରକାଶ କରିଛନ୍ତି। ବ୍ରହ୍ମ ନିର୍ଗୁଣ, ବେଦବଚନ କିନ୍ତୁ ତ୍ରିଗୁଣାତ୍ମକ, ତେଣୁ ତାହା କିପରି ବ୍ରହ୍ମଙ୍କୁ ପ୍ରତିପାଦନ କରିଥାଏ ଏହି ପ୍ରସଙ୍ଗରେ ଶ୍ରୀ ଶୁକଦେବ ନାରଦ ଏବଂ ଋଷି ନାରାୟଣଙ୍କ ସମ୍ବାଦ ଉପସ୍ଥାପନ କରୁଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 443ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ। ଆଜିଥିରେ ରହିଛି ଗାୟତ୍ରୀ ତ୍ରିପାଠୀଙ୍କ ଆଲୋଚନା, ପରିବାରରେ ଶାନ୍ତି ପ୍ରତିଷ୍ଠା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୌମ୍ୟାଶ୍ରୀ ମହାନ୍ତି। ଶୁଣିବା କାର୍ଯ୍ୟକ୍ରମ ନାରୀ ମହଲ, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛୁ, 8249809672।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବାକୁ ଚାହୁଁଛନ୍ତି କି ଗଛ ଥାଏ ତୁ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ, CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍ ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ, ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାରା ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
2: ନକଲି ଅଫର୍ସ ପ୍ରତି ସାବଧାନ।
3: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଶ୍ରୋତା ଭଉଣୀ, 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରର ନାରୀ ମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣିଛେ ବୃକ୍ଷରୁ ଜଳ, ଜଳରୁ ଶସ୍ୟ, ଶସ୍ୟରୁ ସଭ୍ୟତା ଓ ଜୀବନର ବିକାଶ ଘଟିଥାଏ। କିନ୍ତୁ ଦୁଃଖର କଥା ଯେ ଏହି ସତ୍ୟଟିକୁ ଆଧୁନିକ ମଣିଷ ଭୁଲି ଯାଇଛି। ଜୀବନ ଓ ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଅରଣ୍ୟ ଧ୍ୱଂସପ୍ରାପ୍ତ ହେବାକୁ ଲାଗିଲାଣି। ଜଙ୍ଗଲ କଟାଯାଇ ଗ୍ରାମ ଓ ସହର ଗଢ଼ି ଉଠୁଛି। ଶିଳ୍ପ ସଭ୍ୟତାର ବିକାଶ ଯୋଗୁଁ ବହୁ ପରିମାଣରେ ଜଙ୍ଗଲ ନଷ୍ଟ ମଧ୍ୟ ହେଉଛି। ଜଙ୍ଗଲ କ୍ଷୟଜନିତ କାରଣରୁ ଏହାର କୁପ୍ରଭାବ ମାନବ ସମାଜ ଉପରେ ମଧ୍ୟ ପଡ଼ିଲାଣି। ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଇବାକୁ ଲାଗିଲାଣି। ଏକ ସଙ୍କଟଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରିବା ସମୟରେ ବଣର ସଂରକ୍ଷଣ ପାଇଁ

ଆରମ୍ଭ ହୋଇଛି ବନ ମହୋତ୍ସବ। ହଁ ଶ୍ରୋତା ଭଉଣୀ, ସେଥିପାଇଁ ପାରିବେଶିକ ପ୍ରଦୂଷଣରୁ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ବନ ମହୋତ୍ସବ ଆରମ୍ଭ କରାଗଲା। ଆମ ଭାରତ ସରକାର 1950 ଜୁଲାଇ ମାସରେ ବନ ମହୋତ୍ସବ ଆରମ୍ଭ କରିଥିଲେ। ଏହି ବନ ମହୋତ୍ସବର ପ୍ରଧାନ ଲକ୍ଷ୍ୟ ହେଲା ସାମୂହିକ ବୃକ୍ଷରୋପଣ, ଧ୍ୱଂସପ୍ରାପ୍ତ ବନର ବନୀକରଣ ଓ ନୂତନ ଜଙ୍ଗଲ ସୃଷ୍ଟି କରିବା। ଅରଣ୍ୟର ଉପଯୋଗିତା ଅତୁଳନୀୟ, କିନ୍ତୁ ଜଙ୍ଗଲ କ୍ଷୟ ଦ୍ୱାରା ଆଦି ମଣିଷ ବିପଦର ସମ୍ମୁଖୀନ ହେଉଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟର ସମସ୍ତ ମନ୍ତ୍ରୀଗଣ ଅଂଶଗ୍ରହଣ କରିଥାନ୍ତି। ସମଗ୍ର ମାନବ ସମାଜକୁ ବୃକ୍ଷ ଉପଯୋଗିତା ବିଷୟରେ ସଚେତନ କରାଇବାର ସଂକଳ୍ପ ମଧ୍ୟ ନେଇଥାନ୍ତି। ସେଥିପାଇଁ ଶ୍ରୋତାମଣି, ଆସନ୍ତୁ ଗଛ ଲଗାଇବା ଏବଂ ଆମ ପରିବେଶକୁ ସୁନ୍ଦର କରିବା, ତା ସହ ଆମ ପର ପିଢ଼ିମାନଙ୍କ ପାଇଁ ସାଇତି ରଖିପାରିବା ଏକ ସୁନ୍ଦର ପୃଥିବୀ ଏବଂ ସେଥିରେ ଏକ ସୁରକ୍ଷିତ ପରିବେଶ।

ଶ୍ରୋତା ଭଉଣୀ, ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ପରିବାର ମନୁଷ୍ୟର ସର୍ବପ୍ରଥମ ସାମାଜିକ ସଂସ୍ଥା ଅଟେ। ଏହା ପ୍ରାଚୀନ ତଥା ଆଧୁନିକ ସମାଜର ମୌଳିକ ଭିତ୍ତି। ପରିବାରଗୁଡ଼ିକୁ ନେଇକି ହିଁ ସମାଜ ଗଠିତ ହୋଇଥାଏ। ହଁ ଶ୍ରୋତା ଭଉଣୀ, ପରିବାର ମଧ୍ୟରେ ମାନବର ଜୀବନଧାରାକୁ ପାରିବାରିକ ଜୀବନ କୁହାଯାଇଥାଏ। ପାରସ୍ପରିକ ସ୍ନେହ ଓ ଯତ୍ନ ପାରିବାରିକ ଜୀବନର ପ୍ରାକୃତିକ ଭିତ୍ତି। ଆପଣାର ସୁଖ ସ୍ୱଚ୍ଛନ୍ଦ ଗଢ଼ିବା ପାରିବାରିକ ଜୀବନର ମୂଳ ଲକ୍ଷ୍ୟ। ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ରହିବା ଦ୍ୱାରା ଆମେ ଗୋଟିଏ ସୁସ୍ଥ ପରିବାରଟି ଗଠନ କରିପାରିବା, ଯାହାଦ୍ୱାରା ସମାଜର ମଧ୍ୟ ଉନ୍ନତି ଘଟିଥାଏ। ପାରସ୍ପରିକ ସ୍ନେହ ପାରିବାରିକ ସୁଖ ସୌନ୍ଦର୍ଯ୍ୟର ସର୍ବପ୍ରଧାନ ପୋଷାକ। ସେଥିପାଇଁ ଭକ୍ତକବି ମଧୁସୂଦନ ରାଓ କହିଥିଲେ, ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ତେଣୁ ପାରିବାରିକ ଜୀବନ ଯେପରି ଶାନ୍ତି ଓ ସୁଖରେ କଟିବ, ସେଥିପାଇଁ ପରିବାରର ପ୍ରତ୍ୟେକ ସଦସ୍ୟମାନଙ୍କୁ ଧ୍ୟାନ ଦେବା ଉଚିତ। ବିଶେଷ କରି ପରିବାର ଗଠନରେ ନାରୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।

0: ତେବେ ଶ୍ରୋତା ଭଉଣୀ, ପରିବାରରେ କିପରି ଶାନ୍ତି ପ୍ରତିଷ୍ଠା କରିବା ଉଚିତ ସେ ବିଷୟରେ ଆସନ୍ତୁ ଶୁଣିବା ଆମର ଜଣେ ଭଉଣୀଙ୍କ ଠାରୁ।
1: ନମସ୍କାର, ଜୟ ଜଗନ୍ନାଥ। ଶ୍ରୋତା ଭଉଣୀ, ମୁଁ ଗାୟତ୍ରୀ, ଜଣେ ଶିକ୍ଷୟିତ୍ରୀ। ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ଆସନ୍ତୁ ଶୁଣିବା ପରିବାରରେ ଶାନ୍ତି ପ୍ରତିଷ୍ଠା କରିବାରେ ନାରୀର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଓ ପରିବାରର ଅନ୍ୟ ସଦସ୍ୟଙ୍କର ଭୂମିକା କେତେ ରହିଛି ସେ ବିଷୟ ନେଇ। ନାରୀ ଓ ପୁରୁଷ ଭଗବାନଙ୍କର ଅମୃତ ସୃଷ୍ଟିର ଅମୃତ ସନ୍ତାନ। ନାରୀ ଏକାଧାରାରେ ଜାୟା, ଜନନୀ ଓ ଭଗିନୀ। ନାରୀ ବିନା ସମାଜର ସାମଗ୍ରିକ ଉନ୍ନତି କଳ୍ପନା କରିହେବ ନାହିଁ। ନାରୀ ହିଁ ହେଉଛି ସୃଷ୍ଟିର ଆଧାର। ନାରୀର କଲ୍ୟାଣରେ ହିଁ ଦେଶ ଓ ଜାତିର କଲ୍ୟାଣ। ଯଥାର୍ଥରେ ମହର୍ଷି ମନୁ କହିଥିଲେ, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର।

ଦେବତା, ଅର୍ଥାତ୍ ଯେଉଁଠାରେ ନାରୀର ସମ୍ମାନ କରାଯାଏ ସେଇଠାରେ ସ୍ୱୟଂ ଦେବତା ବାସ କରନ୍ତି। ପରିବାର ସମାଜର ସବୁଠାରୁ ଛୋଟ ଅନୁଷ୍ଠାନ। କହନ୍ତି ପରିବାରଟି ହେଉଛି ପ୍ରଥମ ବିଦ୍ୟାଳୟ। ପରିବାରରେ ଆମେ ଯେପରି ଆଚରଣ ଓ ବ୍ୟବହାର ଶିଖିଥାଉ ତାହା ବ୍ୟବହାର ବାହାର ଦୁନିଆରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ପରିବାର ଛୋଟ ଓ ବଡ଼ ସଦସ୍ୟମାନଙ୍କୁ ନେଇକି ଗଠିତ। ଏହା ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ ଯେ ଘର ପରିବାରରେ ଶାନ୍ତି ରକ୍ଷା କରିବା କିମ୍ବା ପ୍ରତିଷ୍ଠା କରିବାରେ ନାରୀର ଏକ ଭୂମିକା କେତେ ଥାଏ। ଯଦି ବିଚାର କରାଯାଏ ପରିବାର ସଞ୍ଚାଳନ କିପରି ସୁଚାରୁ ରୂପେ ଚାଲିବ ତାହା ଘରର ନାରୀ ସମୂହଙ୍କ ଉପରେ ନିର୍ଭର କରେ। ନୀତିକାରମାନେ କହିଯାଇଛନ୍ତି ଯେ ନାରୀ ହେଉଛି ତିନି ଲୋକର ନାଭି। ନାରୀକୁ ଅନେକ ଚରିତ୍ରରେ ନିଜକୁ ସାବ୍ୟସ୍ତ କରିବାକୁ ପଡ଼ିଥାଏ। ନାରୀ ଜୀବନର ଆରମ୍ଭ କନ୍ୟା ରୂପରେ ହୋଇଥାଏ। ଆମ ପରମ୍ପରାରେ କନ୍ୟାକୁ ଦୁହିତା ମଧ୍ୟ କହିଥାଉ। ଦୁହିତା ଦୁଇ କୂଳର ହିତକାରିଣୀ। ଆଜି ମଧ୍ୟ କିଛି ଏପରି ପରମ୍ପରା ଜୀବିତ ଅଛି ଯେଉଁଠି ଘର ପରିବାରର କୌଣସି ଏକ ମଙ୍ଗଳ କାର୍ଯ୍ୟରେ ଆମେ କନ୍ୟା ଭୋଜ ଦେଇଥାଉ। କନ୍ୟା ନାରୀର ପ୍ରଥମ ରୂପ, ତେଣୁ ପ୍ରତ୍ୟେକ କନ୍ୟାକୁ ଆଦର୍ଶ କନ୍ୟା ହେବା ଉଚିତ। ଆଦର୍ଶ ଅର୍ଥାତ୍ ଶିକ୍ଷିତା, ସଦାଚାରୀ ଓ ସୁସଂସ୍କାରୀ ହେବା ଉଚିତ। କନ୍ୟାଟି ସମଗ୍ର ପରିବାରର ପ୍ରତୀକ ପାଲଟିଥାଏ ନିଜ ବ୍ୟବହାର ଓ ନିଜ ଜୀବନଶୈଳୀରୁ। ଯେବେ କନ୍ୟାଟି ବିବାହ କରେ ସେ ପତ୍ନୀ ହୋଇଯାଏ। ପତ୍ନୀକୁ ନିଜ ପତି ବା ସ୍ୱାମୀର ଭାବନାକୁ ବୁଝି ପରସ୍ପର ପରସ୍ପରଙ୍କର ପୂରକ ଓ ପ୍ରେରକ ହୋଇ ଦାମ୍ପତ୍ୟ ଜୀବନର ଆଧାର ରଖିବାକୁ ହୁଏ। ତେଣୁକରି ପତ୍ନୀଙ୍କୁ ସହଧର୍ମିଣୀ, ଧର୍ମପତ୍ନୀ, ସହଗାମିନୀ ଇତ୍ୟାଦି ଆଖ୍ୟା ଦିଆଯାଇଛି। ପତ୍ନୀର ସ୍ୱରୂପ ଏପରି ହେବା ଉଚିତ ଯେଉଁଠି ପତ୍ନୀ ଶାନ୍ତି ରକ୍ଷା କରିବା ଓ ସହନଶୀଳତାର ପରିଚୟ ଦେଉଥିବ। ସେଇଥିପାଇଁ କୁହାଯାଇଛି ପ୍ରତ୍ୟେକ ସଫଳ ପୁରୁଷ ପଛରେ ନିଶ୍ଚୟ ଏକ ନାରୀ ଓ ତାର ପରିଶ୍ରମ ଥାଏ। ଯେବେ କନ୍ୟା ସନ୍ତାନକୁ ଜନ୍ମ ଦିଏ ସେ ଆଉ ଗୋଟେ ଜନ୍ମ ନିଏ, ସେଇଟି ହେଉଛି ମା। ସନ୍ତାନଟି ଜନ୍ମ ନେଲେ ଅନେକ ପ୍ରକାର ସମ୍ପର୍କ ଗଢ଼ି ଉଠେ, ଯେପରିକି ବାପା, କକା, ଜେଜେମା, ଜେଜେବାପା ଇତ୍ୟାଦି। କିନ୍ତୁ ଗୋଟିଏ ସମ୍ପର୍କ ସନ୍ତାନ ଜନ୍ମ ନେବା ପୂର୍ବରୁ ହିଁ ମା ସହିତ ଗଢ଼ି ଉଠେ, ସେଇଟି ହେଉଛି ସନ୍ତାନର ସମ୍ପର୍କ ମା ସହିତ। ମା ସନ୍ତାନର ସମ୍ପର୍କ ବିକାଶର ଏକମାତ୍ର ଜରିଆ। ନିଜର ମାତୃତ୍ୱ ଓ ସ୍ନେହ ସହିତ ସନ୍ତାନର ଲାଳନ ପାଳନ ଏପରି ଭାବରେ କରିଥାଏ ଯେପରିକି ସନ୍ତାନର ଶାରୀରିକ, ନୈତିକ ଓ ଭାବନାତ୍ମକ ବିକାଶ ସଠିକ୍ ଭାବରେ ହେବ। ମାଆର ସଂସ୍କାର ବଳରେ ହିଁ ସନ୍ତାନ ସଂସ୍କାରିତ ହୋଇ ମାନବତାର ଆଦର୍ଶ ହୋଇଥାଏ। ଏଣୁ କହିବା ଅତ୍ୟୁକ୍ତି ହେବ ନାହିଁ ଯେ ମାଆର ଭୂମିକା ସବୁଠାରୁ ବଡ଼ ଗୋଟିଏ ସନ୍ତାନଙ୍କୁ ଆଦର୍ଶ ସନ୍ତାନ ବନାଇବାରେ। ମା ଦୁନିଆରେ ଜଣେ ହିଁ ଦ୍ୱିତୀୟ ନାସ୍ତି, ଏଣୁ ମା ସନ୍ତାନକୁ ଯାହା ଦେଇଥାଏ କିମ୍ବା ଦେଇପାରେ ତାହା ଆଉ କାହା ପକ୍ଷେ ସମ୍ଭବ ନୁହଁ। ଭାର୍ଯ୍ୟା ଆଉ ଏକ ରୂପ ନାରୀର। ଭାର୍ଯ୍ୟା ଅର୍ଥାତ୍ ଯିଏ ପରିବାରର ଭରଣ ପୋଷଣ କରେ, ମାନେ ଘରର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁଚାରୁ ରୂପେ ଘରର ସ୍ତ୍ରୀ ସଞ୍ଚାଳନ କରିଥାଏ। ଏହି ଗୁଣ ସ୍ତ୍ରୀକୁ ପ୍ରକୃତି ମା ଠାରୁ ମିଳିଛି। ଗୃହ କାର୍ଯ୍ୟରେ ନିପୁଣ, ସମସ୍ତ ପରିବାର ସଦସ୍ୟଙ୍କ ମନକୁ ନେଇ ଚାଲିବା, ଶାନ୍ତିପୂର୍ଣ୍ଣ ଭାବେ ପରିବାରର ବ୍ୟବସ୍ଥାକୁ ଚଳାଇବା ନାରୀର ଏକ ଦାୟିତ୍ୱ ଯାହାକୁ ସେ ଏଡ଼େଇ ଦେଇପାରେ ନାହିଁ। ଭାର୍ଯ୍ୟା ଏକ ବଡ଼ ଦାୟିତ୍ୱବାନ ଚରିତ୍ର ନାରୀର। ପରିବାରର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ ନେବା, ତାଙ୍କ ଭଲମନ୍ଦ ବୁଝିବା, ସ୍ୱାସ୍ଥ୍ୟର ଯତ୍ନ ନେବା, ତାଙ୍କ ଖାଇବା, ଏସବୁ ହେଉଛି ଜଣେ ଭାର୍ଯ୍ୟାର ଦାୟିତ୍ୱ। ଏଣୁ ଏଥୁଅନ୍ତେ କୁଟୁମ୍ବିନୀ ସେପରି ନାରୀର ଅନ୍ୟ ଏକ ରୂପ, ଯିଏ କନ୍ୟା, ବଧୂ, ମା ଓ ଭାର୍ଯ୍ୟାର ଦାୟିତ୍ୱକୁ ସମ୍ପୂର୍ଣ୍ଣ ରୂପେ ପୂରା କରିପାରେ। ଆଜିକାଲି କୁଟୁମ୍ବର ଚଳନ ତ ସରିଆସିଲାଣି। ଆଜିକାଲିର ନାରୀ କୁଟୁମ୍ବ ପ୍ରଥାରୁ ନିଜକୁ ବଞ୍ଚିତ ରଖିବାକୁ ଚାହେଁ, କାରଣ କୁଟୁମ୍ବର ଦାୟିତ୍ୱକୁ ସଫଳ ଭାବରେ ପୂରା କରିପାରି ନାରୀ କୁଟୁମ୍ବିନୀର ଆଖ୍ୟା ପାଇଥାଏ, ଯାହାକି ଏକ ସହଜ ଦାୟିତ୍ୱ ତ ନୁହଁ। ତେବେ ନାରୀର ରୂପ ପରିବାରରେ କିପରି ହେବା ଉଚିତ, ତାହାର ଉତ୍ତରରେ ଏତିକି କହିବା ପର୍ଯ୍ୟାପ୍ତ ହେବ ଯେ ନାରୀକୁ ଆତ୍ମୀୟତା, ମମତା, ବାତ୍ସଲ୍ୟ, ସ୍ନେହ, ସହିଷ୍ଣୁତାର ମୂର୍ତ୍ତି ସ୍ୱରୂପ ହୋଇ ପରିବାରରେ ସମରସତାର ରୂପ ତିଆରି କରିବାକୁ ଉଚିତ। ନାରୀ, ସ୍ତ୍ରୀ, କନ୍ୟା ଓ ସର୍ବୋପରି ମାଆର ମହତ୍ତ୍ୱ ଓ ଉତ୍ତରଦାୟିତ୍ୱ ଗୋଟିଏ ଆଦର୍ଶ ପରିବାରର ମୂଳ ଭିତ୍ତି। ନିହାତି ଏକ ପତ୍ନୀ ରୂପରେ ପରିବାରରେ ଏକ ଉଦ୍ୟମୀ କାର୍ଯ୍ୟକାରୀ ରୂପରେ ମୁଖ୍ୟ ସଞ୍ଚାଳକ ରୂପରେ
ଏକ ମା ରୂପ।

ଏକ ନାରୀକୁ ଆଦର୍ଶ ନାରୀ ରୂପେ ନିଜକୁ ପ୍ରମାଣ କରିବାକୁ ହୁଏ, କାରଣ ଘର ପରିବାରର ଶାନ୍ତି ରକ୍ଷା କରିବା ବହୁ ମାତ୍ରାରେ ଏକ ନାରୀ ଉପରେ ହିଁ ନିର୍ଭର କରେ। ଏହା କହିବା ଅତ୍ୟୁକ୍ତି ହେବ ଯେ କେବଳ ନାରୀର ହିଁ ଏହା ଦାୟିତ୍ୱ ଯେ ସେ ପରିବାରର ସୁଖ ଶାନ୍ତି ବୁଝିବ। ଯେତେବେଳେ ଯାଏ ପରିବାରର ସମସ୍ତ ସଦସ୍ୟ ଏହି ଦାୟିତ୍ୱକୁ ବହନ ନ କରନ୍ତି, ସେତେବେଳେ ଯାଏ ନାରୀ ଏକେଲା ଏହି ଦାୟିତ୍ୱକୁ ସମ୍ପୂର୍ଣ୍ଣ ରୂପେ ପୂରା କରିପାରିବ ନାହିଁ। ସମସ୍ତ ସଦସ୍ୟଙ୍କୁ ବୁଝିବାକୁ ହେବ ଯେ ସମ୍ମିଳିତ କାମ ସର୍ବଦା ସଫଳତା ଆଡ଼କୁ ଅଗ୍ରସର ହୁଏ। ଏକତରଫା ଦାୟିତ୍ୱ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ହୋଇଥାଏ। ପରିବାରର ସମସ୍ତ ସଦସ୍ୟଙ୍କର ଦାୟିତ୍ୱ ହେବା ଉଚିତ ଯେ ପରସ୍ପରଙ୍କର ଧ୍ୟାନ ରଖିବା ଓ ପରସ୍ପରକୁ ସ୍ନେହ କରିବା ଓ ସମ୍ମାନ ଦେବା। ଭାବନା ଓ ଭାବନାକୁ ବୁଝିବା ଅଭାବରେ ପରିବାରର ପୂର୍ଣ୍ଣ ହୋଇପାରେ ନାହିଁ। ସନ୍ତାନର ଚରିତ୍ର ନିର୍ମାଣ ଘରର ସମସ୍ତ ସଦସ୍ୟଙ୍କର ସମାନ ଦାୟିତ୍ୱ, ନା କି କେବଳ ନାରୀର। ନୈତିକ ଜ୍ଞାନ ସନ୍ତାନ ପରିବାରରେ କେବଳ ମାଆଙ୍କ ପାଖରୁ ନୁହଁ, ସମସ୍ତ ଛୋଟ ବଡ଼ ସଦସ୍ୟଙ୍କ ପାଖରୁ ମଧ୍ୟ ଶିକ୍ଷା କରେ। ଶ୍ରୋତା ଭଉଣୀ, ଆମେ ଏଥିରୁ ଜାଣିଲେ ଯେ ପରିବାରର ଶାନ୍ତି ପ୍ରତିଷ୍ଠା କରିବାରେ କେବଳ ନାରୀର ଭୂମିକା ନଥାଏ, ପରିବାରର ସମସ୍ତ ସଦସ୍ୟଙ୍କ ପାଖରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଜଣେ ନାରୀ ଚାହିଁଲେ ତା ପରିବାରଟିକୁ ସେ ସ୍ୱର୍ଗ ଭାବେ ଗଢ଼ିପାରିବ। ଯେହେତୁ ମୁଁ ବି ଗୋଟିଏ ନାରୀ, ମୁଁ ମୋ ମା ଭଉଣୀମାନଙ୍କୁ ଗୋଟିଏ ସୁସ୍ଥ ପରିବାର ଗଠନ କରିବାରେ ଗୁରୁ ଦାୟିତ୍ୱ ବହନ କରିବାକୁ ନିଶ୍ଚୟ ଅନୁରୋଧ କରିବି, କାରଣ ସୁସ୍ଥ ପରିବାର ସୁସ୍ଥ ସମାଜକୁ ଜନ୍ମ ଦିଏ। ସୁସ୍ଥ ସମାଜ ଗୋଟିଏ ସୁସ୍ଥ ଦେଶ ଗଢ଼ି ତୋଳିବାରେ ବେଶ ଗୋଟିଏ ଅତି ଦରକାରୀ ଚରିତ୍ରଟି ବହନ କରେ। ନାରୀ ହେଉଛି ସୃଷ୍ଟିର ଆଧାର। ଛୋଟ ଛୁଆଟି ବଡ଼ ହୋଇ କିପରି ଭାବରେ ନିଜକୁ ସମାଜ ପାଇଁ ପ୍ରସ୍ତୁତ କରିବ, ସେ ଗୁରୁ ଦାୟିତ୍ୱ ନିଃସନ୍ଦେହ ଜଣେ ମାଆର, ଯିଏକି ଜଣେ ନାରୀ। ତେଣୁ ପ୍ରକୃତିକୁ ମଧ୍ୟ ନାରୀ ସହ ତୁଳନା କରି ଆମେ ମା ବୋଲି କହିଛୁ। ଶ୍ରୋତା ଭଉଣୀମାନଙ୍କୁ ମୋର ଅନୁରୋଧ ଯେ ସେମାନେ ମଧ୍ୟ ନିଜର ମାତୃତ୍ୱ ଓ ସ୍ନେହ ବଳରେ ପରିବାରରେ କିପରି ଶାନ୍ତି ରହିବ ସେ ବିଷୟ ପ୍ରତି ଧ୍ୟାନ ଦେବେ। ନାରୀ ପାଇଁ ଦୁଇ ପଦ କହି ମୁଁ ମୋ କଥାକୁ ଶେଷ କରିବି। ତୁମେ କେବେ ମାଆର ପଣ ତ, କେବେ ଭାଇ ହାତର ରାକ୍ଷୀ, କେବେ ସୁଖ ଦୁଃଖର ସାଥୀ, ତ ପୁଣି କେବେ ସାଜ ଘରର ଘରଣୀ। ତୁମେ ସ୍ନେହମୟୀ, ତୁମେ ଧରାଶୟୀ, ତୁମେ ହିଁ ନାରୀ, ତୁମେ ହିଁ ନାରୀ। ନମସ୍କାର। ଜୟ ଜଗନ୍ନାଥ।

ଜରୁରୀ। ହଁ ଶ୍ରୋତା ଭଉଣୀ, ପ୍ଲାଷ୍ଟିକ୍ ମୁକ୍ତ ଜୁଲାଇ ମାସ ଆମ ସମସ୍ତଙ୍କୁ ପ୍ରତିଦିନ କାର୍ଯ୍ୟକଳାପରେ, ବିଦ୍ୟାଳୟରେ ଏବଂ ନିଜର ସ୍ଥାନୀୟ ଦୋକାନ, ବଜାର, ରାସ୍ତାଘାଟ ସବୁକୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବ୍ୟବହାରରୁ ହ୍ରାସ କରିବାରେ ସଚେତନ ସୃଷ୍ଟି କରାଇଥାଏ ଏବଂ ଏକ ସୁସ୍ଥ ସମାଜ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ଆମ ସମସ୍ତଙ୍କୁ ଏହି କିଛିଟା ଜିନିଷ ପ୍ରତି ସଚେତନ ରହିବା ନିହାତି ଜରୁରୀ। ଯେମିତିକି ସପିଂ କରିବାକୁ ପ୍ଲାଷ୍ଟିକ୍ର ବ୍ୟବହାର ନକରି କପଡ଼ା ସପିଂ ବ୍ୟାଗ୍ ବ୍ୟବହାର କରିବା ଉଚିତ। ପ୍ଲାଷ୍ଟିକ୍ ବୋତଲର ପାଣି ପିଇବା ବନ୍ଦ କରିବା ମଧ୍ୟ ଉଚିତ। ଖାଦ୍ୟ ଏବଂ ବଳକା ଖାଦ୍ୟଗୁଡ଼ିକ ପାଇଁ ପ୍ଲାଷ୍ଟିକ୍ର ବ୍ୟବହାର ନକରି ନିଜସ୍ୱ ପାତ୍ରଗୁଡ଼ିକର ବ୍ୟବହାର କଲେ ପରିବେଶ ସହିତ ନିଜେ ମଧ୍ୟ ସୁସ୍ଥ ରହିବେ। କୁଆଡ଼େ ବୁଲିବାକୁ ଯିବାବେଳେ ପ୍ଲାଷ୍ଟିକ୍ ବୋତଲ ଅପେକ୍ଷା ଷ୍ଟେନ୍ଲେସ୍ ଷ୍ଟିଲ୍ର ବ୍ୟବହାର କରିବା ଏବଂ କୌଣସି ଖାଦ୍ୟ କିମ୍ବା ପାନୀୟ ଜିନିଷରେ ପ୍ଲାଷ୍ଟିକ୍ର ବ୍ୟବହାର ନକଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ। ପ୍ଲାଷ୍ଟିକ୍ର ବ୍ୟବହାର ଯେତେ ଶୀଘ୍ର ଛାଡ଼ିଦେବେ ସେତେ ଭଲ। ଏହିଭଳି ଅନେକ କିଛି ଦିଗ ପ୍ରତି ଆମେମାନେ ଧ୍ୟାନ ଦେଲେ ଏବଂ ସଚେତନ ରହିଲେ ଏବଂ ଏହାକୁ ଆମ ନୀତିଦିନିଆ କାର୍ଯ୍ୟରେ ବ୍ୟବହାର କରିଲେ ଆମେ ଏହି ସମାଜକୁ ପ୍ଲାଷ୍ଟିକ୍ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରିପାରିବା।

ଶ୍ରୋତାବଣୀ, ବର୍ଷା ଦିନ ହେଉ ବା ଶୀତ ଦିନ, ମଶାମାନଙ୍କ ପ୍ରକୋପ ବର୍ତ୍ତମାନ ବଢ଼ିବାରେ ଲାଗିଛି। ତେଣୁକରି ମଶା କାମୁଡ଼ିବା ଠାରୁ ବା ମଶାଜନିତ ରୋଗ ଠାରୁ କିଭଳି ଘରୋଇ ଉପଚାରରେ ନିଜକୁ ସୁରକ୍ଷିତ ରଖିପାରିବେ, ଆସନ୍ତୁ କିଛିଟା ଜରୁରୀ କଥା ଜାଣିବା। କୁହାଯାଇଥାଏ ଯେ ଲବଙ୍ଗ ତେଲ ଗନ୍ଧରୁ ମଶା ଚାଲିଯାଆନ୍ତି, ତେଣୁ ନଡ଼ିଆ ତେଲରେ ଲବଙ୍ଗ ତେଲକୁ ମିଶାଇ ଶରୀରରେ ଲଗାନ୍ତୁ। ଏହି ତେଲର ମିଶ୍ରଣଟି ଓଡ଼ୋମସ୍ ଭଳି କାମ କରିଥାଏ। ଆପଣଙ୍କ ବାଡ଼ି ବଗିଚାରେ ଗେଣ୍ଡୁ ଫୁଲର ଗଛ ଲଗାନ୍ତୁ, କାରଣ ଏହି ଗେଣ୍ଡୁ ଫୁଲର ବାସ୍ନାରେ ମଶା ଆସନ୍ତି ନାହିଁ। ଗେଣ୍ଡୁ ଫୁଲର ସୁଗନ୍ଧ ମଶାକୁ ରୋକିବାରେ ସାହାଯ୍ୟ କରିଥାଏ, ଅର୍ଥାତ୍ ଆପଣଙ୍କ ଘର ସୁଗନ୍ଧରେ ପରିପୂର୍ଣ୍ଣ ହେବ ଏବଂ ମଶା ମଧ୍ୟ ଆସିବେ ନାହିଁ। ମଶାକୁ ଏଡ଼ାଇବା ପାଇଁ କର୍ପୂର ବ୍ୟବହାର କରାଯାଇପାରିବ। ଏକ କପ୍ କର୍ପୂର ପୋଡ଼ି ରୁମ୍ରେ ରଖନ୍ତୁ, ଏଥିରୁ ବାହାରୁଥିବା ସୁଗନ୍ଧରୁ ମଶା କାମୁଡ଼ିବେ ନାହିଁ। ଘରେ ମଶାମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟବହୃତ ତରଳ ରିଫିଲ୍ରେ ଆପଣ ଲେମ୍ବୁ ରସ ବ୍ୟବହାର କରିପାରିବେ, ଏଥିରୁ ସମସ୍ତ ମଶା ମରିଯାଆନ୍ତି। ଏହାକୁ ସପ୍ତାହରେ 2 ଥର ବ୍ୟବହାର କରାଯାଇପାରିବ। ଯଦି ଆପଣ ଚାହାନ୍ତି, ୟୁକ୍ଲିପ୍ଟିସ୍ ତେଲରେ ଲେମ୍ବୁ ରସ ମିଶାଇ ଆପଣଙ୍କ ହାତ ଏବଂ ପାଦରେ ଲଗାଇ ପାରିବେ। ଏହା ଲଗାଇବା ଦ୍ୱାରା ମଶାମାନେ କାମୁଡ଼ିବେ ନାହିଁ। ନିମ ପତ୍ରର ଧୂଆଁ ଘର ଭିତରେ ଦିଅନ୍ତୁ, ସପ୍ତାହରେ ଅଧଘଣ୍ଟା ଘରେ ଏହି ଧୂଆଁ ଦେଲେ ଏହା ସମସ୍ତ ମଶାକୁ ମାରିଦେଇଥାଏ। ଅନ୍ୟ ସବୁ କୀଟପତଙ୍ଗ ମଧ୍ୟ ଚାଲିଯାଆନ୍ତି। ଘରେ ଯଦି କାହାର ଶ୍ୱାସକ୍ରିୟା ସମସ୍ୟା ଥାଏ, ତେବେ ଏଥିପ୍ରତି ଟିକେ ଧ୍ୟାନ ଦେଇକି କରିବେ। ଏବଂ ଶ୍ରୋତାଭଉଣୀ, ଶେଷରେ ସବୁଠାରୁ ଜରୁରୀ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ମଶାରୀର ବ୍ୟବହାର। ଛୋଟ ଛୁଆ ବା ବୃଦ୍ଧମାନେ ଘରେ ଥିଲେ ନିଶ୍ଚିନ୍ତ ଭାବେ ମଶାରୀ ବ୍ୟବହାର କରନ୍ତୁ। ମଶାରୀ ଦ୍ୱାରା ଆପଣ ଏକ ସୁସ୍ଥ ଜୀବନଯାପନ କରିପାରିବେ।

ତେବେ ଶ୍ରୋତା ଭଉଣୀ, ଆଜିର ସମୟ ତ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଆସିବା ଆଉ ଏକ ନୂତନ ଆଲୋଚନାକୁ ନେଇକି। ଏବେ ଆପଣଙ୍କ ରେଡ଼ିଓ ସାଥିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଶୁଣୁଥିଲେ ନାରୀମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ପରିବାରରେ ଶାନ୍ତି ପ୍ରତିଷ୍ଠା ବିଷୟରେ ଶୁଣିଲେ ଗାୟତ୍ରୀ ତ୍ରିପାଠୀଙ୍କ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ପ୍ରଥମେ ଚଳିତ ଅଧିବେଶନ ସମ୍ପର୍କରେ।

ଏଥର ଶୁଣିବା ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ ସକାଳ 6:35 ଆମର ସ୍ୱାସ୍ଥ୍ୟ ଶୁଣିପାରିବେ 7:10। ଲଘୁ ଆଲୋଚନା ଯୁବଶକ୍ତି। ପରିବର୍ତ୍ତନ ପଥ ପ୍ରଦର୍ଶକ ଶୁଣିପାରିବେ 7:25 ଆଲୋଚିକା ଜ୍ୟୋତ୍ସ୍ନାରାଣୀ ସାହୁ। ଶ୍ରୀକ୍ଷେତ୍ର ମାଧୁରୀ 8:30 ଏଥିରେ ବିଷୟ ରହିଛି ତିନି ରଥ ଓ ପାର୍ଶ୍ୱ ଦେବା ଦେବୀ। ଗବେଷକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ବଣପାହାଡ଼ର ଗୀତ 8:45 ଏହି କ୍ରମରେ ରହିଛି ସାଦ୍ରି ଗୀତ ପରିବେଷଣ କରିବେ ବିନୀତା ଲାକ୍ରା ଏବଂ ସାଥୀ। କାର୍ଯ୍ୟକ୍ରମ ହେଲୋ ରାଉରକେଲା ପୂର୍ବାହ୍ନ 10:00। ବିଶେଷ କାର୍ଯ୍ୟକ୍ରମ ବନ ମହୋତ୍ସବ ସପ୍ତାହ ଶୁଣିପାରିବେ 4:30 ଏଥିରେ ଶୁଣିବେ ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ରବିକାନ୍ତ ମୀନାଙ୍କ ସହିତ ଆଲୋଚନା। 5:00 ରହିଛି ଲଘୁ ଆଲୋଚନା ଯୁବଶକ୍ତି ପରିବର୍ତ୍ତନର ପଥ ପ୍ରଦର୍ଶକ ଆଲୋଚିକା ଜ୍ୟୋତ୍ସ୍ନାରାଣୀ ସାହୁ। ଭକ୍ତିଗୀତର କାର୍ଯ୍ୟକ୍ରମ ଏହା ପରେ ପରେ ରହିଛି ଆରତୀ। ଶ୍ରୀମଦ୍ ଭାଗବତ ଶୁଣିପାରିବେ 5:20 ଓଡ଼ିଆ ଆଲବମ୍ ଗୀତ କ୍ରମରେ ଭକ୍ତି ଗୀତ ଶୁଣିବେ 5:30 ଦେଶାତ୍ମବୋଧକ ଗୀତ 6:10 ଏବଂ 6:30। 6:55 ଆଜିର ପ୍ରସଙ୍ଗ ଜିଲ୍ଲା ହାଲଚାଲ 7:25 କ୍ରମରେ ରହିଛି କନ୍ଧମାଳ ଜିଲ୍ଲାର ହାଲଚାଲ। ସିନେ ସଙ୍ଗୀତ 8:00। 10:00 ଶୁଣିବେ ଗୀତ ଗଜଲ କ୍ରମରେ ପଙ୍କଜ ଉଦାସ ଗାଇଥିବା ଗଜଲ। ରାତି 10:30 ଶୁଣିବେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ହଟକିଶୋର ସାହୁ ଏବଂ ସାଥୀ। ଏଇଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଶୁଣିଲେ ଛାନ୍ଦ କଣ୍ଠଶିଳ୍ପୀ ଥିଲେ ମିନତୀ ପାଣିଗ୍ରାହୀ, ତାଙ୍କ କଣ୍ଠରେ ଶୁଣିଲେ ଉପେନ୍ଦ୍ର ଭଞ୍ଜ ଏବଂ ଜଗନ୍ନାଥ ଦାସଙ୍କ ରଚନା। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

କଣ୍ଠଶିଳ୍ପୀ ଥିଲେ ମହମ୍ମଦ ସାଜିଦ୍। ତାଙ୍କ କଣ୍ଠରେ ଶୁଣିଲେ ନିଜାମଙ୍କ ରଚନା। ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଆଞ୍ଚଳିକ ସମ୍ବାଦ। ଆଜିର ପ୍ରସଙ୍ଗ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: अपने परिवार को दीजिए सुरक्षित।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି ଦ୍ୱାରା ପରିଚାଳିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜାପାନ ଶିଳ୍ପ ବ୍ୟବସାୟିକ ପ୍ରତିନିଧି ମଣ୍ଡଳଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ। ଏହି ଅବସରରେ ଜାପାନର ଏସିଏମ୍ଇ ଓ ଆଇଏଚ୍ଆଇ କର୍ପୋରେସନର ମିଳିତ ସହଯୋଗରେ ପାରାଦୀପ ଓ ଗୋପାଳପୁରରେ 3 ପ୍ରକଳ୍ପ ସ୍ଥାପନ ପାଇଁ ସରକାର 67,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି 2 କମ୍ପାନୀ ରାଜ୍ୟରେ ସ୍ୱଚ୍ଛ ଶକ୍ତି ଓ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ନିବେଶ କରିବେ, ଯାହାଦ୍ୱାରା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 12 ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ରାଜ୍ୟକୁ 2,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜିନିବେଶ ଆସିବା ସହ 36,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ 2 ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ଇସ୍କାତ ରାଜଧାନୀ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ 2026-27 ଆର୍ଥିକ ବର୍ଷ ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଓଏଆଇସି, ଓଡ଼ିଶା କୃଷି ପ୍ରୋହାହନ ଏବଂ ପୁଞ୍ଜିନିବେଶ ନିଗମ ଆଫିକଲ, ଓଡ଼ିଶା ରାଜ୍ୟ ବିହନ ନିଗମ ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ନିଗମଗୁଡ଼ିକୁ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡ଼ିବ। ସମସ୍ତ ନିଗମକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଓଏଆଇସି ପକ୍ଷରୁ 54,000 ଟନ୍ ସାର, 8,400 ଟ୍ରାକ୍ଟର ଏବଂ 1,200 ପାୱାର ଟିଲର ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଆପିକଲ୍ ପକ୍ଷରୁ 330 କୋଟି ପୁଞ୍ଜି ବିନିଯୋଗରେ 1,669 ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି। ଚୁକ୍ତିନାମା ଆଧାରରେ ଅଧିକ ଅମଳକ୍ଷମ ଓ ଜଳବାୟୁ ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ନିଗମକୁ ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାବଲମ୍ବୀ କରିବା ସହିତ ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆହୁରି ସଶକ୍ତ କରାଯାଇ ମହିଳା ସଶକ୍ତିକରଣ ଅଭିଯାନକୁ ନୂତନ ଦିଗ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଦକ୍ଷତା, ନେତୃତ୍ୱ ଓ କ୍ଷେତ୍ରସ୍ତରରେ ନିଷ୍ଠାପର କାର୍ଯ୍ୟ ରାଜ୍ୟରେ ସଫଳ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଚଳିତ ମାସରୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଆୟୋଜିତ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର 30 ଜିଲ୍ଲାର ପ୍ରାୟ 4,500 କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଅଂଶଗ୍ରହଣ କରିବେ। ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନର ସଶକ୍ତିକରଣ, ଜୀବିକା ବିକାଶ, ଡିଜିଟାଲ୍ ସଶକ୍ତିକରଣ ଆଦି ବିଭିନ୍ନ

0: ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ପ୍ରଦାନ କରାଯାଇଛି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ନିଜ ଜିଲ୍ଲାକୁ ଅତି କମ୍ରେ 3 ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ପଠାଇବେ। ସେହିଭଳି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ରବିବାରଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 4 ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରାଯାଇପାରିବ। ରାଜ୍ୟ ସରକାରୀ ଉଦ୍ୟୋଗ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମ ଓପିଏସ୍ଡବ୍ଲ୍ୟୁସି ପକ୍ଷରୁ ରାଜ୍ୟ ସରକାରଙ୍କୁ 2024-25 ଆର୍ଥିକ ବର୍ଷ ପାଇଁ 21,28,00,000 ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଏବଂ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଶାସନ ସଚିବ ଅନୁଗରଙ୍କୁ ଲାଭାଂଶର ଚେକ୍ ପ୍ରଦାନ କରିଛନ୍ତି। ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ଆଡୁଗୁଡ଼ା ଗ୍ରାମ ନିକଟ ସହରାଞ୍ଚଳ ବନୀକରଣ ପରିସରରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଯୋଗଦେଇ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ୍ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଭର୍ତ୍ତୃହରି ମହତାବ, ଡକ୍ଟର ସମ୍ବିତ ପାତ୍ର ଓ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର କ୍ରୟଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକ୍ରି ଏବଂ ସରକାରଙ୍କ ବିଭିନ୍ନ ଯୋଜନା ନିମନ୍ତେ ଜିଲ୍ଲା ପ୍ରଶାସନ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଜିଲ୍ଲାରେ ଚାଷୀ ପଞ୍ଜିକରଣ ମାତ୍ର 48% ହୋଇଥିବା ସୂଚନା ମିଳିଛି। ଚାଷୀମାନଙ୍କ ସମ୍ପୂର୍ଣ୍ଣ ତଥ୍ୟକୁ ଡିଜିଟାଇଜେସନ୍ କରି ଆସନ୍ତା ବର୍ଷଠାରୁ ପ୍ରକୃତ ଚାଷୀମାନଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ପଞ୍ଜିକରଣ ଲାଗି ଚାଷୀଙ୍କ ଜମି ପଟ୍ଟା ଓ ଆଧାର କାର୍ଡ ପ୍ରଦାନ କରିବାକୁ ପଡ଼ିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକର ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ ପାଇଁ ଶ୍ରୀ ମହତାବ ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। କେତେକ ମଣ୍ଡିରେ ଚାଷୀମାନେ ଧାନ ଉଠାଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଖଡ଼ିଆଳ ମଣ୍ଡିରେ 220 ଜଣ ଚାଷୀଙ୍କ ପ୍ରାୟ 50,000 ବସ୍ତାରୁ ଉର୍ଦ୍ଧ୍ୱ ଧାନ ପଡ଼ିରହିଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ାଠାରେ ବାଲ୍ୟ ବିବାହ ମୁକ୍ତ ରାୟଗଡ଼ା ଜିଲ୍ଲା ଗଠନ ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଆମ୍ବାବନଠାରେ ସର୍ବାଧିକ 370 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତା 2 ଦିନ ମଧ୍ୟରେ ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷା ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳରୁ ଅତି ପ୍ରବଳ ଇଭିନ୍ ଅତ୍ୟନ୍ତ ପ୍ରବଳ କେବି ରେନ୍ଫଲ ହେବାର

0: ସମ୍ଭାବନା ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ, ତା ସହିତ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ।
1: ମୁଖ୍ୟ ସମ୍ବାଦ ପୁଣିଥରେ। ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ରାଜ୍ୟକୁ ଏକ ଗ୍ଲୋବାଲ୍ ଗ୍ରୀନ୍ ହବ୍ରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। କୃଷି ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଏସ୍ଆଇଆର୍ ପ୍ରକ୍ରିୟାର ସୁପରିଚାଳନା ପାଇଁ ଓଡ଼ିଶାର 10 ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଜୀବନ ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦେଶରେ ପୂର୍ବରୁ ନଗଦ କାରବାର ହେଉଥିଲା। ଦୈନନ୍ଦିନ ଜୀବନରେ ଏହା କେତେକ ଆହ୍ୱାନ ସୃଷ୍ଟି କରୁଥିଲା। ସେଗୁଡ଼ିକ ମଧ୍ୟରେ ରହିଥିଲା ନଗଦ ଟଙ୍କା ବହନ କରିବାର ବୋଝ ଏବଂ ଖୁଚୁରା ପାଇଁ ଅସୁବିଧାଜନକ ପରିସ୍ଥିତି। ଅର୍ଥ ଦେଣନେଣ ବ୍ୟତୀତ ସ୍ୱାସ୍ଥ୍ୟ ସୂଚକଗୁଡ଼ିକୁ ତଥ୍ୟଭୁକ୍ତ କରିବା, ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ପାଇଁ ଡାଟା ସଂଗ୍ରହ କରି ରଖିବା ଏବଂ ସେବା ପ୍ରଦାନରେ ସମନ୍ୱୟର ଅଭାବ ଦେଖାଦେଉଥିଲା। ଏହିସବୁ ବ୍ୟବସ୍ଥା ପାଇଁ ସମାଧାନର ମାର୍ଗ ଉନ୍ମୁକ୍ତ କରିଥିଲା ଡିଜିଟାଲ ଇଣ୍ଡିଆ ପଦକ୍ଷେପ। 2015 ଜୁଲାଇ 1 ଆରମ୍ଭ ହୋଇଥିବା ଏହି ଯୋଜନା ଇତିମଧ୍ୟରେ 11 ପୂରଣ କରିସାରିଛି। ଏହି ସମୟ ମଧ୍ୟରେ ରୂପାନ୍ତରଣର ଏହା ଏକ ଗୌରବମୟ ଉଦାହରଣ ପାଲଟିଛି। ସମାବେଶୀ ଭାବନା ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରତି ଦେଶବାସୀଙ୍କ ଆଭିମୁଖ୍ୟକୁ ଏହା ପରିପ୍ରକାଶ କରୁଛି। ସମସ୍ତଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ପରିବର୍ତ୍ତନକାରୀ ଏହି ପଦକ୍ଷେପ ଅଧିକରୁ ଅଧିକ ସୁଦୂରପ୍ରସାରୀ ପ୍ରମାଣିତ ହେଉଛି। ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହେଉଛି। ଡିଜିଟାଲ ଇଣ୍ଡିଆ ଏକ ଦୃଢ଼ ପ୍ରଯୁକ୍ତିବିଦ୍ୟା ଆଧାରିତ ସାର୍ବଜନୀନ ଭିତ୍ତିଭୂମିରେ ବିକଶିତ ହୋଇଛି। ଅର୍ଥ ଆଦାନ ପ୍ରଦାନ, ସାର୍ବଜନୀନ ସେବା ଏବଂ ଜୀବିକାକୁ ସମର୍ଥନ କରିବାର ପଦ୍ଧତିକୁ ଏହା ପରିବର୍ତ୍ତନ କରୁଛି। କ୍ଷୁଦ୍ର ବ୍ୟବସାୟୀ, କାରିଗର, ଉଠା ଦୋକାନୀ, ସ୍ୱାସ୍ଥ୍ୟ ରେକର୍ଡ ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅନ୍ୟ ପ୍ରକାରେ କହିବାକୁ ଗଲେ ଏହା ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ସ୍ୱଚ୍ଛ ପ୍ରଶାସନ, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟ ଆଦି ବିଭିନ୍ନ କ୍ଷେତ୍ରକୁ ଏହି ପଦକ୍ଷେପ ସଶକ୍ତ କରୁଛି। ଦେଶର ହସ୍ତନିର୍ମିତ ସାମଗ୍ରୀଗୁଡ଼ିକ ପାଇଁ ଡିଜିଟାଲ ବଜାର ଗ୍ରାମୀଣ କାରିଗରଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରୁଛି। ସିଧାସଳଖ ଭାବେ ସେମାନେ ଜାତୀୟ ତଥା ଆନ୍ତର୍ଜାତିକ କ୍ଷେତ୍ରର କ୍ରେତାଙ୍କ ସହ ସଂଯୋଗ ସ୍ଥାପନ କରିପାରୁଛନ୍ତି। ଏଭଳି ବିଭିନ୍ନ କ୍ଷେତ୍ରର ପରିବର୍ତ୍ତନରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ UPI ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2016-17 ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କ୍ରେତା ବିକ୍ରେତା ସମ୍ପର୍କକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିପାରିଛି। ସୁରକ୍ଷିତ ତଥା ତ୍ୱରିତ ଆର୍ଥିକ ଦେଣନେଣ ଏହାଦ୍ୱାରା ସମ୍ଭବ ହୋଇପାରୁଛି। ବିଶ୍ୱସ୍ତରରେ ଏହି ବ୍ୟବସ୍ଥାକୁ ପାଖାପାଖି 10 ରାଷ୍ଟ୍ର ଗ୍ରହଣ କରିଛନ୍ତି, ଫଳରେ ଏହି ପଦକ୍ଷେପ ଅଧିକରୁ ଅଧିକ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଛି। ଏପରିକି ବୈଶ୍ୱିକ ସ୍ତରରେ ଉପଯୋଗୀ ଆର୍ଥିକ କାରବାର ପରିମାଣର ପ୍ରାୟ 49% ଏହି ବ୍ୟବସ୍ଥା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆକଳନ କରାଯାଇଛି। ତେବେ ଏଭଳି ସଫଳତା ପଛରେ ରହିଛି ଏକ ସୁଦୃଢ଼ ତଥା ସମନ୍ୱିତ ଇକୋସିଷ୍ଟମ୍। ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରସ୍କର ସହ ଯୋଡ଼ି ହୋଇଛନ୍ତି। ଆଧାର ଜରିଆରେ ଡିଜିଟାଲ ପରିଚୟ ପ୍ରଦାନକାରୀ ଏବଂ ଗ୍ରହଣକାରୀ ଉଭୟଙ୍କର ବିଶ୍ୱସନୀୟତାକୁ ପ୍ରମାଣିତ କରିବା ସହ ନିର୍ଭର ଯୋଗ୍ୟତା ଏବଂ ସମାବେଶୀ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି, ଫଳରେ ନିରନ୍ତର ନଗଦ ନିର୍ଭରଶୀଳତା ହ୍ରାସ ପାଉଛି। ସକ୍ଷମ ଅଙ୍ଗନବାଡ଼ି ଏବଂ ଦ୍ୱିତୀୟ ପର୍ଯ୍ୟାୟ ମିଶନ ପୋଷଣ ଅଧୀନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ପୋଷଣ ଟ୍ରାକ୍ର ମାତୃ ଓ ଶିଶୁ ପୁଷ୍ଟି ସାଧନ ପାଇଁ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା 11 ପ୍ରକାରର ରେଜିଷ୍ଟ୍ରାର ସେବା ପ୍ରଦାନ କ୍ଷେତ୍ରରେ ବିଳମ୍ବ ଉପୁଜାଉଥିଲା। ଏବେ ଡିଜିଟାଲ ଇକୋସିଷ୍ଟମକୁ ସ୍ଥାନାନ୍ତରିତ ହେବା ଯୋଗୁଁ କାର୍ଯ୍ୟ ସମୟ ହ୍ରାସ ପାଉଛି। ଗତ ମେ ମାସ ସୁଦ୍ଧା 13,30,000 ଅଧିକ ଅଙ୍ଗନବାଡ଼ି କର୍ମୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ପାଖାପାଖି 99.9% ଆଧାର ଯାଞ୍ଚ ଜରିଆରେ ପ୍ରସୂତି, ଗର୍ଭବତୀ ମହିଳା, ଜନ୍ମରୁ 6 ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ କନ୍ୟାଙ୍କୁ ସମୟୋପଯୋଗୀ ସେବା ପ୍ରଦାନ କରାଯାଏ।

ଦେଇପାରୁଛି। ଏବେ ଦୈନିକ ଆର୍ଥିକ କାରବାର 22 କୋଟିରୁ ଅଧିକ ହୋଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହି ବ୍ୟବସ୍ଥା ସୁଫଳ ପ୍ରଦାନ କରୁଛି। ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟ ତାଲିମ କାର୍ଯ୍ୟକ୍ରମ ଅଧିକ ସୁବ୍ୟବସ୍ଥିତ ହୋଇପାରୁଛି। ସ୍ୱୟଂଚାଳିତ ନିରନ୍ତର ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି ଅପାର ଏ କ୍ଷେତ୍ରରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏପର୍ଯ୍ୟନ୍ତ 2963 ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହି ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛନ୍ତି। ଗତ 11 ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆ ଦେଶରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ଏକ ଦୃଢ଼ ଡିଜିଟାଲ ଭିତ୍ତିଭୂମି ସ୍ଥାପିତ ହେବା ସହ ବିକଶିତ ଭାରତର ମୂଳଦୁଆ ପ୍ରସ୍ତୁତ ହୋଇପାରିଛି।

ଜୀବିକାକୁ ସହଜ କରୁଛି ଡିଜିଟାଲ ଇଣ୍ଡିଆ ପଦକ୍ଷେପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା। କହିଲେ ରାଇଜେ ଗଲା ଦେଢ଼ ବଛର ଭିତରେ 3.5 ଲକ୍ଷ କୋଟି ଟଙ୍କାର ହୋଇଛି ପୁଞ୍ଜିନିବେଶ। ରାଇଜେ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଲାଗି 10 ଜଣ ବରିଷ୍ଠ IAS ପର୍ଯ୍ୟବେକ୍ଷକ ଭାବେ ହେଲେ ନିଯୁକ୍ତ। ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବାବଦେ ଲୋକକୁ ସଚେତନ କରିବାର ଲାଗି ଆଜି ପାଳନ ହେଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଆଉ ଲଘୁଚାପର ବୋଲେ ରାଜ୍ୟର ବଡ଼ଭାଗୀ ଜାଗା ନ ଲାଗି ରହିଛି ବର୍ଷା। ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ସହିତ 9ଟା ଜିଲ୍ଲା ନ ହୋଇପାରେ ଜବର ବର୍ଷା, ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ରାଜ୍ୟ ସରକାର ଗୋଟିଏ ସଶକ୍ତ, ସମୃଦ୍ଧ ଆଉ ବୈଭବଶାଳୀ ଓଡ଼ିଶା ଗଠନ ଲାଗି ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରଠାରେ ଜାପାନର ବ୍ୟବସାୟୀ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା ଅଧିବେଶନଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଗଲା ଦେଢ଼ ବର୍ଷ ଭିତରେ ରାଇଜେ 3.5 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏ ସମୟ ଭିତରେ ସରକାର 10 ଲକ୍ଷ କୋଟି ଟଙ୍କାର ନୂଆ ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରିଛନ୍। ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶାନୁ ନେଇକରି ଶିଳ୍ପ ବିପ୍ଳବର ଏହି ଯାତ୍ରା ଆଇବା ଦିନେ ଜାରି ରହିବା। ଇ ଚେଷ୍ଟା ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଆଉ ରୋଜଗାର ନୂଆ ସୁଯୋଗ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଆଜି ଓଡ଼ିଶାର 30ଟି ଜିଲ୍ଲା ମଧ୍ୟରୁ 29ଟି ଜିଲ୍ଲାରେ କିଛି ନା କିଛି ନୂତନ ଶିଳ୍ପ ଆମେ ତାକୁ ଆଜି କରିବା ପାଇଁ ଯାଉଛୁ। ଆଗାମୀ ଦିନରେ ଯେଉଁ ଆଉ ଗୋଟିଏ ଜିଲ୍ଲା ରହିଲା ସେଥିରେ ମଧ୍ୟ ନିଶ୍ଚିତ ଭାବରେ ଶିଳ୍ପ ପ୍ରତିଷ୍ଠା କରାଯିବ। ଆମର ଲକ୍ଷ୍ୟ ହେଉଛି ଶିଳ୍ପ ବିକାଶର ଧାରା ଓଡ଼ିଶା ସାରା।
0: ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ଥି ଜାପାନର ପ୍ରମୁଖ ଶିଳ୍ପ ଉଦ୍ୟୋଗୀଙ୍କ ସହିତ 67,000 କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏଥି ପାଖାପାଖି 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହିକରି ରାଜ୍ୟ ଦୀର୍ଘକାଳୀନ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ଭିନ୍ ଭିନ୍ ରଣନୈତିକ ସହଯୋଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତ ସାରିକରି ଆଜି ଭୁବନେଶ୍ୱର ପହଞ୍ଚିଛନ୍। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ ଆଉ ଆଇବା ଦିନେ କାର୍ଯ୍ୟପନ୍ଥା ଭାବେ ଆଲୋଚନା ହୋଇଥିବାର ଶ୍ରୀ ମାଝୀ କହିଛନ୍। ମିଶନ ଶକ୍ତି ବିଭାଗ ତରଫରୁ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର 3 ନମ୍ବର ଖେପ ଭୁବନେଶ୍ୱର ମିଶନ ଶକ୍ତି ଭବନର ଆଜି ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏତାକୁ ଉଦ୍ଘାଟନ କରିଛନ୍। ଜୁଲାଇନୁ ସେପ୍ଟେମ୍ବର ମାସ ତକ ଖେପ ଖେପ କରି ଆୟୋଜିତ ହେବାର୍କେ ଥିବାର ତାଲିମ କାର୍ଯ୍ୟକ୍ରମଟି ରାଜ୍ୟର 30ଟା ଜିଲ୍ଲାର ପାଖାପାଖି 4,500 କମ୍ୟୁନିଟି ସହାୟକ କର୍ମଚାରୀ ଭାଗ ନେବେ। ଆଜିର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ଆଉ ଗୋପ ବ୍ଲକର 190 ଜଣ କମ୍ୟୁନିଟି ସହାୟକ କର୍ମଚାରୀଙ୍କୁ ପରିଚୟପତ୍ର ବାଣ୍ଟିଛନ୍। ରାଜ୍ୟ କାମ କରୁଥିବାର ମୋଟ 62,341 ଜଣ କର୍ମଚାରୀଙ୍କୁ ଖେପ ଖେପ କରି ପରିଚୟପତ୍ର ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟପତି ଦିଦି ଅଭିଯାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ରାଜ୍ୟ ସରକାର ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣକେ ସବୁନୁ ଅଧିକା ପ୍ରାଥମିକତା ଦେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟ ଚାଲିଥିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ଲାଗି 10 ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସବୁ ପର୍ଯ୍ୟବେକ୍ଷକମାନେ ଦାୟିତ୍ୱଟି ଥିବା ଜିଲ୍ଲାକେ କମ୍ସେ କମ୍ 3 ଥର ଗସ୍ତ କରିକରି ସ୍ଥିତିର ସମୀକ୍ଷା କରିବେ। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରିବା ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ 2026-27 ଆର୍ଥିକ ବର୍ଷ ଲାଗି 4ଟା ନିଗମ ଓଡ଼ିଶା କୃଷି ଶିଳ୍ପ ନିଗମ OAIC, ଓଡ଼ିଶା କୃଷି ପ୍ରୋତ୍ସାହନ ଆଉ ପୁଞ୍ଜି ଲଗାଣ ନିଗମ APICOL, ଓଡ଼ିଶା ରାଜ୍ୟ ବିହନ ନିଗମ OSSC ଆଉ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ OSCDCL ସାଙ୍ଗେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ରାଜ୍ୟ ଚାଷ ଆର୍ ଚାଷୀମାନଙ୍କର ଉନ୍ନତି ଦିଗେ ବିଭାଗ ସାଙ୍ଗେ ତାଲମେଲ ରଖିକରି ଏକାସାଙ୍ଗେ କାମ କରବାର୍କେ ନିଗମମାନଙ୍କୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। OAIC 1200 କୋଟି ଟଙ୍କାର କାରବାର ସହିତ 54,000 ଟନ୍ ସାର, 8,400 ଟ୍ରାକ୍ଟର, 1200 ପାୱାର ଟିଲର ଯୋଗାବା, APICOL 330 କୋଟି ଟଙ୍କାର ସାହସ୍ତି 1659 କୃଷି ଉଦ୍ୟୋଗ ସ୍ଥାପନା କରବା, OSCDCL 500 ଏକର ଜମିଥି ହାଇବ୍ରିଡ୍ କାଜୁ ଯୋଗାବା ଆଉ OSSC ଜଳବାୟୁ ସହନଶୀଳ ବିହନ ଯୋଗାବାରଟା ବଢ଼ାବା। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଚାଷ୍ତି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ରାଣ୍ଡିଂ ଆଉ କମ୍ ସମୟର ଫସଲ ଉପରେ ଜୋର ଦେବାକେ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା ସୋମବାର ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବାବଦେ ସମୀକ୍ଷା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍। बैठक थी रथयात्रा नीतिकांति धारी समय थी पूरा करबार शांति श्रृंखला रक्षा भीड़ नियंत्रण श्रद्धालु मानकर श्रृंखली दर्शन लगी पदक्षेप बाद्य आलोचना हेबा बोली जनापड़ी भक्त मानकर श्रृंखली दर्शन लगी बड़दाण्ड के भिन भिन भागे बांटा जाकरी फी भाग थी जने लेखा ओएस अधिकारी निजुक्त करा रथयात्रा के शांति श्रृंखलार सहित करवाटा सरकार प्राथमिकता बोली आईन मंत्री पृथ्वीराज हरिचंदन कहिचन
2: जो माने आसीबे तांकर स्वास्थ्य दृष्टि हो सुरक्षा दृष्टि हो पूरा पूरी से श्रीगुंडीचा दिन ठू आरंभ करी महाप्रभु नीलाद्री विजय पर्यंत से सुनावेश बाहुड़ा एवं से टपमंडप दर्शन सब कथा को सुरखुरी केमती श्रृंखलित भाव में हम से कथा को आखि आगे रखिकी ताकू विभिन्न अंशरे बंटा है एवं प्रति अंश पाई जने जने सरकारी अधिकारी तार दायित्व रहिबे से भलिया एक व्यवस्था कराई
0: खबर सुनुछन आकाशवाणी संबलपुर केन्द्र नु थरे व्यवहार होउतबार प्लास्टिक बाबदे लुकु सचेतन करबार लागि आज अंतर्जातीय प्लास्टिक बैग मुक्त दिवस पालन करा जाउछे इ बछर दिवसर बार्ता रहिछे गुटे निरंतर भविष्यत लागि थरे व्यवहार होउतबार प्लास्टिक नु मुक्ति 2008 मसिया जुलाई मासर 3 तारिख थी गुटे परिवेश संगठन स्पेन रो बार्सिलोना नो पहला थर लागि दिवस पालन करथिला गुटे रिपोर्ट अनुसार फी बछर पाखापाखी 1-5 ट्रिलियन प्लास्टिक बैग व्यवहार करा जाय करी फीकी दिया जायसी जेंटा कि परिवेश उपरे प्रतिकूल प्रकाशी बोली विशेषज्ञ माने मत देइछन इ बछर पूर्ति के थरे व्यवहार होतबार प्लास्टिक नु मुक्त करबार आह्वान नै करी इ दिवस पालन करा जाउछे ओडिसा राज्य आरक्षी गृह निर्माण और कल्याण निगम ओपीएचडब्ल्यूसी तरफ 2024-25 आर्थिक बछर लागि राज्य सरकार कर 21,28,00,000 टंका रेकर्ड लाभांश दिया जाइछे आज मुख्य शासन सचिव अनुगर्ग को निगम रो अध्यक्ष और परिचालना निर्देशक सोमेन्द्र प्रियदर्शी लाभांशर चेक देइछन 2025-26 बछरे निगम 2520 कोटी टंका सबुनु जह कारबार करिछे।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା ସୋମବାରରୁ ଛଅ ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତୀ ଚଳିତ ବର୍ଷ $1 trillion ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ ବାଣିଜ୍ୟ ଶିଳ୍ପମନ୍ତ୍ରୀଙ୍କ ସୂଚନା ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା 52,000 crore ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ 6 ଦିନିଆ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ଆଜି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ବ୍ୟାପାର ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଶ୍ରୀ ମୋଦି ଆସନ୍ତା 6-8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତରେ ଯିବେ ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ସମାରୋହର ମୁଖ୍ୟ ଅତିଥି ହୋଇଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଙ୍କର ଭାରତ ଗସ୍ତ ସମୟରେ ଶ୍ରୀ ମୋଦି ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ଶ୍ରୀ ମୋଦିଙ୍କର ଏହି ଗସ୍ତ ଅବସରରେ ସେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ସମ୍ପୃକ୍ତ ପ୍ରସଙ୍ଗର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ମାଲାକା ପ୍ରଣାଳୀ ସାମୁଦ୍ରିକ ଜୋନ୍ର ସୁରକ୍ଷା ଓ ସ୍ଥିରତା ଦିଗରେ ଇଣ୍ଡୋନେସିଆ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ଏହି ସାମୁଦ୍ରିକ ଜୋନ୍ଟି ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟେ ତେବେ ଏହା କେବଳ ଭାରତ ଲାଗି ନୁହେଁ ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବା ଦିଗରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଶ୍ରୀ ଟଣ୍ଡନ କହିଛନ୍ତି ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଜାକର୍ତ୍ତାଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ଏହାଛଡ଼ା ୟୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ୍ ମନ୍ଦିରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡ଼ିଛି ଶ୍ରୀ ଟଣ୍ଡନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦ୍ୱିତୀୟ ଚରଣରେ ସେ ଆଗାମୀ 8-10 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଯିବେ ଏହି ଗସ୍ତ ଅବସରରେ ମେଲବୋର୍ଣ୍ଣଠାରେ ଆୟୋଜିତ ହେବାକୁ ଥିବା ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସାଇବର ସୁରକ୍ଷା ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି 10-11 ଧରି ନ୍ୟୁଜିଲାଣ୍ଡ ଗସ୍ତ କରିବେ ଏହି ଅବସରରେ ସେ ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ଖ୍ରୀଷ୍ଟୋଫର ଲକ୍ସନଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ବୈଷୟିକ ସମସ୍ୟା ଉପରେ ମତ ବିନିମୟ କରିବେ ଗତ 40 ଭିତରେ ଏହା ହେଉଛି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ନ୍ୟୁଜିଲାଣ୍ଡ ଗସ୍ତ ବୋଲି ଶ୍ରୀ ଟଣ୍ଡନ ସୂଚନା ଦେଇଛନ୍ତି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଚଳିତ ବର୍ଷ $1 trillion ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ଅଗ୍ରସର ହେଉଛି ପ୍ରଥମ ତ୍ରୈମାସିକରେ ପ୍ରାୟ 15% ବାର୍ଷିକ ରପ୍ତାନୀ ହୋଇଥିବା ରେକର୍ଡ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବାଣିଜ୍ୟ ବୋର୍ଡ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ ଏହି ସୂଚନା ଦେଇ କହିଛନ୍ତି ଭାରତର ସାମଗ୍ରୀ ରପ୍ତାନୀ ପରିମାଣକୁ ଏଥିଲାଗି $440 billion ପ୍ରାୟ $530 billionକୁ ବୃଦ୍ଧି କରାଯିବା ଆବଶ୍ୟକ ସେହିଭଳି ସେବା ରପ୍ତାନୀ ପରିମାଣକୁ $421 billion $470 billionକୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଗୋଏଲ କହିଛନ୍ତି ଭାରତର ଏକ ସଶକ୍ତ ରପ୍ତାନୀ ରଣନୀତିରେ ସମାବେଶୀ ଦୃଷ୍ଟିକୋଣ ଉପରେ ପ୍ରାଧାନ୍ୟ ଦିଆଯାଇଛି ଏହି ରଣନୀତିରେ ଦେଶର ପ୍ରତ୍ୟେକ ରାଜ୍ୟ ଜିଲ୍ଲା ତଥା ଶିଳ୍ପାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଦେଶର ରପ୍ତାନୀ ନୀତିରୁ ଯେଭଳି ଅଣୁ କ୍ଷୁଦ୍ର ମଧ୍ୟମ ଏବଂ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକ ସମାନ ଭାବେ ଲାଭର ସୁଯୋଗ ଉଠାଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ବ୍ରିଟେନ୍ ସଂଯୁକ୍ତ ଆରବ ଏମିରେଟ୍ ସ୍ୱିଜରଲ୍ୟାଣ୍ଡ ଏବଂ ଓମାନ ସହିତ ହେବାକୁ ଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ରପ୍ତାନୀକାରୀମାନେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି ଏହି ବୈଠକ ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ କହିଛନ୍ତି 38 ବିକଶିତ ରାଷ୍ଟ୍ର ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଭାରତୀୟ ରପ୍ତାନୀ ବ୍ୟବସ୍ଥାକୁ ନୂତନ ସୁଯୋଗ ମିଳିଛି ଏବଂ ବିଶ୍ୱ ବଜାରରେ ଦେଶର ସାମଗ୍ରୀକୁ ପହଞ୍ଚାଇବାରେ ପଥ ସୁଗମ ହୋଇପାରିଛି ଭାରତ ସହ ଅର୍ଥନୈତିକ ବାଣିଜ୍ୟିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି

ବିଶ୍ୱବ୍ୟାପୀ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ନିକଟରେ ଭାରତ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀମତୀ ତାକାଇଚି ପରସ୍ପରକୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଭାରତର ଏହି ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାର ଗୁରୁତ୍ୱ ଉପରେ ଜାପାନର କ୍ୟାବିନେଟ୍ ଜନସମ୍ପର୍କ ଅଧିକାରୀ ଆଲୋକପାତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଭାରତର ନମସ୍ତେ ଶୈଳୀରେ ଅଭିବାଦନ ହେଉଛି ଅଞ୍ଜଳି ମୁଦ୍ରାର ଏକ ଅଂଶ। ଦୁଇ ହାତର ପାପୁଲିକୁ ଏକତ୍ର କରି ବକ୍ଷସ୍ଥଳ ସମ୍ମୁଖରେ ଏହି ମୁଦ୍ରା ପ୍ରଦର୍ଶନ ହେଉଛି ଅନ୍ୟକୁ ସମ୍ମାନ ଦେବାର ପ୍ରତୀକ। ଏହାଦ୍ୱାରା ଜଣେ ବ୍ୟକ୍ତିର ନମ୍ରତା, ଅଭିବାଦନ ଏବଂ କୃତଜ୍ଞତା ପ୍ରତିଫଳିତ ହୋଇଥାଏ ବୋଲି ଜାପାନର ଜନସମ୍ପର୍କ ଅଧିକାରୀ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ମିଳନୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ତାକାଇଚି ନିଜର ତିନିଦିନିଆ ଭାରତ ଗସ୍ତ ଶେଷ କରି ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଆଜି 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି, ପଞ୍ଚାୟତଗୁଡ଼ିକ ଲାଗି 80% ମୂଳ ଅନୁଦାନ ଏବଂ 20% ପ୍ରଦର୍ଶନ ଭିତ୍ତିକ ଅନୁଦାନ ପ୍ରଦାନ କରିବା ଲାଗି 16 ଅର୍ଥ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି, ଆୟୋଗଙ୍କର ସୁପାରିଶକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଭିତ୍ତିକ ଅନୁଦାନର ସର୍ବାଧିକ ଲାଭ ଉଠାଇବା ଦିଗରେ ରାଜ୍ୟଗୁଡ଼ିକୁ ସକ୍ଷମ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। 73ତମ ସାମ୍ବିଧାନିକ ସଂଶୋଧନ ଅନୁଯାୟୀ ପଞ୍ଚାୟତରାଜକୁ ରାଜ୍ୟ ବିଷୟ ଭାବେ ପରିଗଣିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଶକ୍ତ ସହଯୋଗ ମାଧ୍ୟମରେ ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ପଞ୍ଚାୟତରାଜ ମନ୍ତ୍ରଣାଳୟ କହିଛି, 18ଟି ରାଜ୍ୟ ଆଜିକାର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ। 16 ଅର୍ଥ ଆୟୋଗଙ୍କ ସୁପାରିଶ ଅଧୀନରେ 2,76,000 ଗ୍ରାମାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ସାମିଲ କରାଯାଇଛି। ଏହିସବୁ ସଂସ୍ଥାଗୁଡ଼ିକ ଲାଗି 16 ଅର୍ଥ ଆୟୋଗ 435,236 କୋଟି ଟଙ୍କା ସୁପାରିଶ କରିଛନ୍ତି। 15 ଅର୍ଥ ଆୟୋଗଙ୍କ ଅନୁଦାନ ତୁଳନାରେ ଚଳିତ ଆୟୋଗ ପ୍ରାୟ 84% ବୃଦ୍ଧି କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ନିଜ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ପଞ୍ଚାୟତ ବ୍ୟବସ୍ଥାକୁ ସଶକ୍ତ କରିବା ଲାଗି ଡିଜିଟାଲ ସୁଶାସନ ଆପଣାଇବା, ଆର୍ଥିକ ଦୃଷ୍ଟିକୋଣରୁ ଆତ୍ମନିର୍ଭର ହେବା ସହିତ ଜନସେବାକୁ ଉନ୍ନତ କରିବା ଉପରେ ଆୟୋଗ ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଇସଲାମାବାଦର ସୀମାପାର ଆତଙ୍କବାଦୀକୁ ନିରନ୍ତର ସମର୍ଥନ ଜାରି ରହିଥିବାରୁ ସିନ୍ଧୁଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯିବା ପଦକ୍ଷେପକୁ ଭାରତ ଦୋହରାଇଛି। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁଜଳ ଚୁକ୍ତିନାମା ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି, ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ପ୍ରତି ନିଜର ସମର୍ଥନ ପ୍ରତ୍ୟାହାର କରିବା ଉପରେ ଭାରତ ଗୁରୁତ୍ୱାରୋପ କରୁଛି। ତିସ୍ତା ନଦୀ ସମନ୍ୱିତ ପରିଚାଳନା ଏବଂ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଆପୋଷ ସହମତରେ ବାଂଲାଦେଶର ଏହି ପ୍ରକଳ୍ପ ଲାଗି ଭାରତର ଉନ୍ନତିମୂଳକ ସହାୟତା ଜାରି ରହିଛି ଏବଂ ଏହାର ଅଗ୍ରଗତି ସମ୍ପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଏହି ପ୍ରକଳ୍ପ ସମ୍ପର୍କରେ ଭାରତର ମତାମତକୁ ବାଂଲାଦେଶକୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭେନେଜୁଏଲାରୁ ଆସିଥିବା ଜଣେ ମୃତ ଭାରତୀୟ ନାବିକଙ୍କ ଶରୀରରୁ କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢ଼ାଯାଇଥିବା ଅଭିଯୋଗ ସମ୍ପର୍କରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏ ସମ୍ପର୍କରେ ଭାରତ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଏବଂ ଏହାର ତୁରନ୍ତ ତଦନ୍ତ କରିବା ଲାଗି ଅନୁରୋଧ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଆଜି ରାତିରେ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଜିପ୍ଟକୁ ଭେଟିବ। ସେହିଭଳି ମିଆମି ଗାର୍ଡେନ୍ସଠାରେ ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଓ କାଭୋଭେଡ ମଧ୍ୟରେ ମୁକାବିଲା ହେବ। ଏତଦ୍ବ୍ୟତୀତ ଆସନ୍ତାକାଲି ସକାଳେ କାନାସିଟି ଷ୍ଟାଡିୟମ୍ଠାରେ କଲମ୍ବିଆ ଓ ଘାନା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ସ୍ୱିଜରଲ୍ୟାଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ବେଲଜିୟମ, ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ, ନରୱେ, କାନାଡ଼ା, ମୋରକୋ, ବ୍ରାଜିଲ ଏବଂ ପାରାଗୁଏ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଆସନ୍ତା

0: ସୋମବାରରୁ 6 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଚଳିତ ବର୍ଷ $1 ଟ୍ରିଲିୟନ୍ ରପ୍ତାନୀ ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସୂଚନା। ଭାରତର ପାରମ୍ପରିକ ନମସ୍ତେ ଶୈଳୀରେ ଅଭିବାଦନ ପ୍ରକ୍ରିୟାକୁ ଜାପାନର ପ୍ରଶଂସା। 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ ଏବଂ 16 ଅର୍ଥ ଆୟୋଗଙ୍କ ପ୍ରସ୍ତାବ ଅନୁଯାୟୀ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ସରକାର। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: हाँ हाँ
1: ଆଉ ବାକି ଜାଗାରେ ସବଜି ଫବଜି ଲଗା ହଉଛି।
0: ତ ଧାନ ଯେନ୍ କହିଲେ ଏଥର କେନ୍ କେନ୍ କିସମର ବିହନ ସବୁ ପଲ୍ହା ପକେଇଛନ୍?
1: ନବୀନ ଧାନଟା ପକେଇଛି ମୁଇଁ ତ ସେଇ ଲେମ୍ପରୁ ଆଣିକି।
0: ହଁ ହଁ ତ ଖାଲି ନବୀନ ପକେଇଛନ୍?
1: ହଁ ନବୀନ, ତାପରେ ସେଭାଗୀ ଦୁଇଟା ପକେଇଛି। ମାଣ୍ଡିଆ ସେ ବୁନିକ ଲାଗି ତ ଏକରରେ 2 କିଲୋରେ ହେଇଯାଏ,
0: ହଁ ହଁ
1: ଆଉ ରୁଆ ଲାଗି SMI ପଦ୍ଧତିରେ ଗଲେ ସେଟା 1 କିଲୋରେ 1 ଏକରରେ ଆରାମରେ ହେଇଯିବ।
0: ଏଇ ଯେନ୍ ପଦ୍ଧତି କଥା କହିଲେ, ଇ ପଦ୍ଧତି ବିଷୟରେ ଆପଣ କେନ୍ତା କରି ଜାଣିଲେ?
1: ସେ ଏଗ୍ରିକଲଚରରେ କୃଷକ ସାଥୀ ହିସାବରେ ବି ଅଛି, ଆଉ ହିସାବରେ ଜାଣିଛି ସେଟା।
0: ଦିଶା ସାଙ୍ଗେ କେନ୍ତା କରି ଆପଣଙ୍କର ମାନେ ଯୋଗାଯୋଗଟା ହେଲା?
1: ଦିଶା ଅଛନ୍ତି, ସାର୍ ମାନେ ଅଛନ୍ତି ସେ ଦିଶାରୁ, ସେମାନେ ବୁଲି ବୁଲିକି ଚାଷୀ ଭାଇ ଭଉଣୀ ମାନଙ୍କୁ ମାଣ୍ଡିଆ ଚାଷର ସୁବିଧାଟା ବତାଉଛନ୍ତି। ସେ ହିସାବରେ ସେ ଭାଇମାନଙ୍କ ସାଙ୍ଗରେ ମିଳାମିଶା ହେଲା, ତାପରେ ମୁଁ ବି ସେମାନଙ୍କ ସାଙ୍ଗରେ ଏମିତି କାମ ବି କରିଛି, ସହଯୋଗ ବି କରିଛି, ଯେ ମାନେ ଘର ଆଖପାଖରେ ଯିଏ ମାଣ୍ଡିଆ ଚାଷ କରିବାକୁ ଇଚ୍ଛୁକ ଅଛନ୍ତି ସେମାନଙ୍କ ପାଇଁ ସମସ୍ତଙ୍କ ପାଇଁ ବିହନ ବି ଯୋଗାଇ ଦିଆହେଉଛି, ତ ମୁଁ ବି କରୁଛି ଚାଷଟା।
0: ଆଉ ଏଇ ଯେନ୍ ମାଣ୍ଡିଆ ଚାଷ ଏଥର ପହଲା କରି କରୁଛନ୍ କି ଗଲା ବର୍ଷ ବି କରିଥିଲେ?
1: ଗଲା ବର୍ଷ କରିଥିଲି, କମ୍ କରିଥିଲି।
0: ଗଲା ବର୍ଷ କେତେ କରିଥିଲେ?
1: ହେଇ 2.5 ଏକର ପରି ଏମିତି କରିଥିଲେ।
0: ତ ଆପଣ ଯେନ୍ ଏଥର ମାଣ୍ଡିଆ ଚାଷ କରୁଛନ୍, ତ କିଛି ବୁଣି କରି କରୁଛେ ବୋଲିକରି କହିଲେ, ଆଉ କିଛି ଗୋଟେ ସିଷ୍ଟମେଟିକ ହିସାବରେ କରୁଛେ ବୋଲିକରି କହିଲେ, ଯେ ବୁଣିଲେ କେନ୍ତା ହେସି, ସିଷ୍ଟମେଟିକରେ କେନ୍ତା କାଣା ସୁବିଧା ହେସି?
1: ଏ ମଡ଼ିଆଟା ଟିକେ ବୁଣିଲେ ଭଲ ତ ହୁଏ, କିନ୍ତୁ ସେଠି ଘାସ ସଫା କରିବାକୁ ପଡ଼େ ବେଶୀ ବୁଣାବୁଣିରେ, ଆଉ ରୁଆ କଲେ ତ ସେଟା ମାନେ ଘାସ ସବୁ ଏତେ ହୁଏନି, ହେଲେ ରୁଆରେ ବହୁତ ଭଲ ହୁଏ ରୁଆ କଲେ ମାଣ୍ଡିଆଟା। ଆଉ ବୁନାରେ ବି ଘାସଟା ସଫା କରିଦେଲେ ସେ ଯୋଉ ରୁଆ ହେଇଥାଏ ସେଇ ହିସାବରେ ବି
0: ଅମଳଟା ବି
1: ହେଇଯାଏ। ହଁ, ଭଲକି ସଫା କରିଦେଲେ ସେଟା ମାନେ ରୁଆ ବରାବର ବି ହେଇଯାଏ,
0: ମାନେ ଟିକେ ଦେଖଭାଲ ନିହାତି ଜରୁରୀ।
1: ହଁ, ଦେଖଭାଲ କଲେ ବହୁତ ଭଲ ହୁଏ,
0: ମାନେ ଲଗଭଗ ପାଖାପାଖି ବି ବାହାରି ପାରେ ବୋଲି କହୁଛନ୍। ତ ଆପଣ ଯେନ୍ ଦୁଇ ପ୍ରକାର କହିଲେ, ଯେ ଗୋଟେ ତ ବୁଣା କହିଲେ, ଆରଟା କେନ୍ ପ୍ରକାରେ କରୁଛନ୍?
1: ଆରଟା ମୁଁ SMIରେ କରୁଛି, ତାପରେ ଏବେ CDP ଗୋଟେ ପ୍ରୋଜେକ୍ଟ ଅଛି, ସେ ପ୍ରୋଜେକ୍ଟରେ ବି ମାଣ୍ଡିଆ ମାନେ ସେଇଠି 13 କିସମର ମଞ୍ଜି ସବୁ ଏଠି ଲଗାଯାଇପାରିବ। ସେ ଅଲଗା ଅଲଗା ଭେରାଇଟିର ସବୁ ମାଣ୍ଡିଆ ହେଲା, ଗଡ଼ା ଧାନ ହେଲା, କଡ଼ଥ ହେଲା, ବାଦାମ ହେଲା, ସୋରିଷ ହେଲା, ରାଶି ହେଲା, ଏସବୁ ମାନେ 13 କିସମର ସବୁ ଲଗା ହେବ CDP ରେ।
0: CDP ରେ?
1: ହଁ।
0: ତ 13 କିସମର ଯଦି ଲଗା ହଉଛେ ବୋଲେ ପୁରା ଗୋଟେ ଏରିଆତି ଯଦି ଲଗା ହଉଛେ ବୋଲେ ତାହାକେ କେନ୍ତା କାଣା କରିକରି ଲଗା ହଉଛେ?
1: ସେଟା ଗୋଟେ ପ୍ରୋଜେକ୍ଟ ପରି ଅଛି, ସେଟା ବେଡ୍ ତିଆରି ହଉଛି 5 ମିଟର ବା 12 ମିଟର କରିକି, ସେ ବେଡ୍ ଉପରେ ହିଁ ସେଇଟା ଲାଇନିଂରେ କରାହେବ ସେଟା।
0: ମାନେ ଆପଣଙ୍କର ଯେନ୍ କ୍ଷେତ ଅଛେ, କ୍ଷେତରେ ହିଁ ସେଟାକେ 5x12ରେ ଗୋଟେ ଲାଇନିଂ କରିକରି ତାହାକେ ଭାଗ କରିକରି ସେଇ ହିସାବରେ କରୁଛନ୍?
1: ହଁ ହଁ ହଁ, ସେ ଲାଇନିଂ ସେଟା ସବୁ ଭାଗ ଭାଗ ହେଇକି ପ୍ଲଟ୍ କରାହେଇଛି, ସେଇ ହିସାବରେ କରାହେବ।
0: ତ ଏଇଟାକେ ମପା ଜୁକା କେନ୍ତା କରି କରୁଛନ୍? କାଁ କରି ଗୋଟେ ବଡ଼ ଏରିଆରୁ କଲା ମାନେ?
1: ହଁ, ସେ ଟେପ୍ ଦ୍ୱାରା ମପା ହେଇକି ବାହାରିଛି, ଆଉ ଟେପ୍ରେ ନାପିକୁ ସବୁ ଠିକ୍ କରିଛୁ, ରାଇଟ୍ ଆଙ୍ଗେଲ୍ ଲଗେଇକି ସେଟା ସ୍କୋୟାର ବାହାର କରିକି ସିଧା
0: ରେକ୍ଟାଙ୍ଗେଲ୍ ବୋଲିଆ କରିଛନ୍, ମାନେ ଆୟତ କ୍ଷେତ୍ର ହିସାବରେ କରୁଛନ୍।
1: ହଁ ହଁ।
0: ଆଉ ଇତାର ଲାଗି ପାନିର କାଣା ସୁବିଧା କରିଛନ୍? କାଁ କରି ଅଲଗା ଅଲଗା ପ୍ରକାର ଲାଗବା କିସମଟା, ଆଉ ପାନି କେନ୍ତା କରି ମଡ଼ାବେ, କାଣା କିଛି ବ୍ୟବସ୍ଥା କରିଛନ୍ କେ?
1: ହଁ ହଁ, ମାନେ ଯେଉଁଠି ଚାଷ ହେବ ସେଠି ପାଣି ଜମିକି ନାଇଁ ରହିବ ବୋଲିକି ସେଟା ଟିକେ ଡିପ କରାହଉଛି, ସେ ଡିପ ତାପରେ ସେଇ ପାଖରେ 1 ମିଟର ଚଉଡ଼ା ସେ ରାସ୍ତା ଗାଢା ନାଲା କରାହଉଛି, ସେ ବେଡ଼ରେ ଯେଉଁ ପାଣି ଜମିଲେ ସେ ନାଲରେ ବାହାରି ହେଇକି ପଳାବ ବୋଲିକି ସେଠି 1 ମିଟର ନାଲା କରାଯାଉଛି।
0: ତ ଇ ଯେନ୍ ଚାଷକେ ପୁରା ବର୍ଷା ପାଣି କରବେ କି ଯଦି ବର୍ଷା ନେ ହେଲେ ବି କିଛି ପାଣିର ବ୍ୟବସ୍ଥା କରବାର ସୁବିଧା ରହିଛେ?
1: ହଁ, ଏଇଟା ବର୍ଷା ପାଣିରେ ବି ଅଛି, କିନ୍ତୁ ବର୍ଷା ପାଣିର ଅସୁବିଧା ହେଲେ କୂଅ ଅଛି, ଡିଜେଲ ମେସିନ୍ ଲଗେଇକି ସେଠି ପାଣିର ବ୍ୟବସ୍ଥା କରିକି ସେଟା କରମା।
0: ଆଉ ଏହାଚିନ୍ ଇ ମାଣ୍ଡିଆ ଉପରେ ବହୁତ ରିସର୍ଚ୍ଚ ବି କରାଯାଇଛେ, ଆଉ ମାଣ୍ଡିଆରେ ବିଭିନ୍ନ ପ୍ରକାରର ଭିଟାମିନ୍ ବି ରହିଛେ ବୋଲିକରି ତଥ୍ୟରୁ ଜଣାପଡ଼ୁଛେ, ତ ଏନ୍ତା କିଛି ଆପଣ ଜାଣୁଛନ୍ କି ନାଇଁ?
1: ମାନେ ମାଣ୍ଡିଆ ଚାଷ ବହୁତ ପୁରାଣା ଚାଷଟା ଅଟେ, କିନ୍ତୁ ମଝିରେ ଚାଷୀ ଭାଇ ଭଉଣୀ ମାନେ ସେଟା ଛାଡ଼ି ଦେଇଥିଲେ, ହେଲେ ଏବେ ସରକାର ଆଡ଼ୁ ସେ ବହୁତ କୋସିସ କରିକି ଚାଷୀ ଭାଇ ଭଉଣୀ ମାନଙ୍କୁ କରିବାକୁ ସହାୟତା ବି ଦେଉଛି,
0: ପ୍ରୋତ୍ସାହନ ବି କରୁଛନ୍ତି
1: ବହୁତ। ତ ମାଣ୍ଡିଆ ପ୍ରକୃତରେ ଆମେ ସେଟା ଖାଇବା ବି ଦରକାର, କ'ଣ କି ସେଠି ବହୁତ ପୋଷକତତ୍ଵ ଭିଟାମିନ୍ ଅଛି, ସେଇଟା ଖାଇଲେ ଆମର ଶରୀରର ହାଡ଼ ପେଶୀ ସବୁ ଟାଇଟ୍ ହୁଏ, କି ମାନେ ଯେଉଁ ବେମାର ସବୁ ଡାଇବେଟିସ୍ ଏସବୁ ବେମାରକୁ ବହୁତ ମାନେ କଣ୍ଟ୍ରୋଲ୍ କରେ, ହେବାକୁ ଦିଏ ନାହିଁ। ତ ତା ଲାଗି ନିଜ ନିଜ ଛୁଆ ପିଲାମାନଙ୍କୁ ବି ଛୋଟରୁ ହିଁ ମାନେ ମାଣ୍ଡିଆକୁ ଖେଇବା କଥା। ତ ଆଉ ଗୋଟେ ଭଲ କଥା, ଏବେ ଆମେ ମାଣ୍ଡିଆରେ ଏତେ ଭିଟାମିନ୍ ଅଛି, ତ ଆମେ ମାଣ୍ଡିଆରେ ତ ଆମେ ସବୁ କିଛି ଜିନିଷ ତିଆରି କରିପାରମା।
0: ଆଗେ ଯେନ୍ତା କିଛି ଲୋକ ନେଇ ଜାଣିପାରୁଥିଲେ, ଖାଲି ସେ ପିଠା ବନେଇକରି ଖାଇଲେ କି ଏନ୍ତା ଘାଣ୍ଟିକରି ଖାଇ ଦଉଥିଲେ ନେଇ କେ,
1: ହଁ ଆଗେ ସେମିତି ନେଇ ଜାଣିଥିଲେ, ଏବେ ତ ପୁରା ଜାଣିଲେ ଯେ ମାଣ୍ଡିଆର ଚା ବି ହଉଛି, ପକୋଡ଼ି ବି ହଉଛି, ଗୁଲଗୁଲା, ସିଙ୍ଗଡ଼ା, ବରା ସବୁ କିସମର ମାଣ୍ଡିଆରେ ତିଆରି ହଉଛି। ଯେ ଏବେ ମାଣ୍ଡିଆରେ ବି ବେଶୀ ୟୁଜ୍ କଲେ ଭଲ ହୁଅନ୍ତା ପରି ଲାଗେ ମତେ। ତ ଆଉ ମାଣ୍ଡିଆ ଜିନିଷ ଖାଇବା କଥା,
0: ମାନେ ଲୋକର ଶରୀର ଲାଗି ବି ଠିକ ହେ।
1: ହଁ, ଲୋକ ଶରୀର ବହୁତ ଉପକାର ଜିନିଷ ଅଟେ ମାଣ୍ଡିଆଟା।
0: ତ ଆପଣ ତ ମାଣ୍ଡିଆ ଚାଷ କରୁଛନ୍, ତାର କେନ୍ତା ମାନେ ଖାଇଲେ ଶରୀରରେ କାଣା ଫାଇଦା ହେବା ସେ ବିଷୟରେ ବି କହିଲେ, ହେଲେ ଖତ ସାର କାଣା ବ୍ୟବହାର କରୁଛନ୍, କେନ୍ ପ୍ରକାର ଦଉଛନ୍, ସେ ବିଷୟରେ ଟିକେ କହୁନ।
1: ହଁ ଠିକ ଅଛି ଆଜ୍ଞା, ଯିଏ ବି ମାଣ୍ଡିଆ ଚାଷ କରୁଛି ସେମାନଙ୍କୁ କୁହାଯାଉଛି କି ବେଶୀ ମାନେ ଡିଏପି ସାର ସବୁ ବେଶୀ ଦିଆ କର ନାହିଁ, ସେ ଜିଆ ଖତ ହେଲା କି ହାଣ୍ଡିରେ ତିଆରି ହୁଏ ହାଣ୍ଡି ଖତ, ସେ ସବୁ ବେଶୀ ୟୁଜ୍ କର, ଅର୍ଗାନିକ ସାର ଦେଇକି ମାଣ୍ଡିଆ ଚାଷଟା କର, ଜୈବିକ ସାର ସବୁ ହେଲେ ଭଲ ବି ହେଉଛି ଆଉ ମୁଁ କରୁଛି ସେଇଟା, ୟୁଜ୍ କରୁଛି ସେଇଟା ହିଁ।
0: ତ ଆପଣ ହାଣ୍ଡି ଖତ କେନୁ ଆଣୁଛନ୍ କି ନିଜେ ବି ତିଆରି କରୁଛନ୍?
1: ହଁ ନିଜେ ବି କରି ହେଉଛି, କିନ୍ତୁ ସେ ଏସ୍ଏଚ୍ଜି ମା ମାନେ ବି କରିଛନ୍ତି, ସେଇମାନଙ୍କଠୁ ବି ନେଇକି ଆଣୁଛୁ, ମିଳୁଛି ସେଇଟା।
0: ଇତା ଲାଗି ପାନି କମ୍ ଲାଗୁଛେ ବୋଲିକରି ଟିକେ ଆଗରୁ କହୁଥିଲେ, ମାନେ କମ୍ ପାଣିରେ ବି ଚାଷଟା ଭଲସେ ହେଇପାରୁଛି?
1: ହଁ ଏବେ ଦେଖୁନ ନା, ଏବେ ଟିକେ ଟିକେ ପାଣି ଆସୁଛି, ହେଲେ ବି ସେ ମାଣ୍ଡିଆ ମାନେ ଗୋଡ଼ା ଜାଗାରେ ରୋପି ଦେଲେ ସେଇଟା ନାଇଁ ମରୁଛି, ସେଇଟା ବଞ୍ଚିଯାଉଛି, ଆଉ ଅନ୍ୟ କିଛି ସେଇଟା ଲଗେଇଲେ ସେ ବଞ୍ଚିବନି, ବହୁତ କମ୍ ପାଣି ଅଛି ଏବେ, ହେଲେ ମାଣ୍ଡିଆଟା ଟିକେ ଟିକେ ପାଣିରେ ବି ସେ ଲଗେଇଲେ ବି ସେ ରହିଯାଉଛି ଏବେ।
0: ତ ଆପଣ ଏଥର ବନେଇକରି ଚାଷ କରିଛନ୍, ମାନେ ଯଦି ଅମଲ ହେବା ମାନେ ବିକାବ କି ଏତେକେ କେନ୍ତା କାଣା କରବାର ବ୍ୟବସ୍ଥା କରୁଛନ୍?
1: ଆମର ତ ଏବେ ସେଇ ଦିଶା ଏନ୍ଜିଓ ଆଡ଼ୁ, ସେ ଆମର ନୂଆଗାଁରେ ସେ ଜାନୁଆରୀ ମାସରୁ ଆରମ୍ଭ ହୁଏ, ଧାନ ଯେମିତି ଲ୍ୟାମ୍ପ ନିଏ ସେମିତି ସେ ଦିଶା ଏପିଓ ଆଡ଼ୁ ସେ ମାଣ୍ଡିଆଟା ସବୁ ନେଇଯାଏ।
0: ତ ଆପଣ ତ ଏତେ ମାତ୍ରାରେ ମାଣ୍ଡିଆ ଚାଷ କରୁଛନ୍, ବୋଲେ ଯଦି ଗୋଟେ ଏକରରେ ହିସାବ କରାଯାଏ, ସେ ଗୋଟେ ଏକରରେ କେତେ ଖଣ୍ଡେ ମାଣ୍ଡିଆ ଉତ୍ପାଦନ ହେଇପାରବା ଯଦି ଭଲସେ ହେଇପାରବା ବୋଲେ?
1: ହଁ ସବୁ ଆମର ସେ ଗୋବର ଖତ ଆଉ ସେ ଜିଆ ଖତ ସବୁ ଦେଇକି ଭଲକି ସେ ରୁଆ SMI ହିସାବରେ କଲେ ଏକ ଏକରରେ 8-10 କ୍ୱିଣ୍ଟାଲ ପାଖାପାଖି ଭଲ ହେଲେ ହେଇଯାଏ।
0: ତ ଆପଣ ତ ଧାନ ବି କରୁଛନ୍, ମାଣ୍ଡିଆ ବି କରୁଛନ୍, ବୋଲେ ଏ ମାଣ୍ଡିଆ ବିଷୟରେ କାଣା କହିବା ଲାଗି ଚାହିଁବେ?
1: ଦେଖନ୍ତୁ ଗୋଡ଼ା ଜାଗାରେ ଗୋଡ଼ା ଧାନ ଚାଷ ଅମଲ କଲେ ଆମେ ଲ୍ୟାମ୍ପରେ ବିକିଲେ ବି ସେ ଗୋଡ଼ା ଧାନଟା ଲ୍ୟାମ୍ପ ନେଉନାହାନ୍ତି, ଆଉ ଏମିତି ମାର୍କେଟରେ ବିକିଲେ ସେ KG ହିସାବରେ ଦଲାଲ ମାନେ ନେଇଯାଉଛନ୍ତି ବିକିବା ଲାଗି, ମାନେ ଗୋଡ଼ାରେ ଆମର ଯେତେ ଖର୍ଚ୍ଚ କରିଥିବା ସେଟା ବି ମେକଅପ୍ ହୁଏ ନାହିଁ। ଆଉ ମାଣ୍ଡିଆକୁ ଯଦି ଚାଷ କରିଲେ ଏକ ଏକରରେ ମାନେ 1 କିଲୋରେ ସେ କିଣେବ ହେଲେ ଆମର ସେଇଠି ଡବଲ ଇନକମ୍ଟା
0: ହେଉଛି।
1: ତ ମୋର ଅନୁରୋଧ ଅଛି ଯେତେ ଚାଷୀ ଭାଇ ଭଉଣୀମାନଙ୍କୁ, ଗୋଡ଼ା ଜାଗାରେ ମାଣ୍ଡିଆ ଚାଷ କରିକି 2 ପଇସା ଇନକମ୍ କରନ୍, ମାଣ୍ଡିଆରେ ବହୁତ ସୁବିଧା ବି କରିଦେଇଛି ସରକାର, ମାଣ୍ଡିଆକୁ ନେଉଛି, ତ ମାଣ୍ଡିଆ ବେଶୀ କରିକି ଚାଷୀ ଭାଇ ଭଉଣୀମାନଙ୍କୁ କରବାର କଥା।
0: ତ ତିର୍କି ବାବୁ, ଆପଣ ତ ଏତେ ମାତ୍ରାରେ ଚାଷବାସ କରୁଛନ୍, ମାନେ ଇଟାକେ କରବାର ଲାଗି ହେଲେ ତ ଜଣେରେ ନେଇ ହୁଏ, ତ କେନ୍ତା କାଣା କରି କରି ଚାଷବାସ କରୁଛନ୍?
1: ହଁ ଆଜ୍ଞା, ଜଣରେ ତ ହେବନି, କିନ୍ତୁ ଚାଷ କରିଲାଗି ବି ଲୋକ ଲଗେଇକି ପାଡ଼ୁଛି, ତାପରେ ଇଏ ହର କରିକି ଲାଗି ବି ତ ଆମର ସେ ଗାଈ ଗୋରୁ ଏବେ ଏତେ ବେଶୀ ନାହିଁ, ହର ବି ମିଳୁନାହାନ୍ତି, ହେଲେ ସେଇ ଟ୍ରାକ୍ଟର ହିସାବରେ ଚାଷଟା ତ କରାହେଉଛି, ଯେତେ ଜୋତା ଜୋତିଟା ବେଶୀ ଟ୍ରାକ୍ଟରରେ ବି ହେଉଛି, ସେଇ ଖର୍ଚ୍ଚଟା ବି ବହୁତ ମାତ୍ରାରେ ବଢ଼ିଯାଇଛି।
0: ତ ଭାଇ ଆପଣଙ୍କ ସାଙ୍ଗେ ତ କଥା ହଉଥିବା ଭଳିଆ ଲାଗୁଛେ, ହେଲେ ସମୟର ପାବନ୍ଦି ଯୋଗୁଁ ଆଜିର୍କା ଆମେ ଆମର କଥାବାର୍ତ୍ତାକେ ଇନ ରଖମା। ତ ଆଜିର୍କା ଭାଇ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ଖାସ କରି ଆମର ଯେନ୍ ମାଣ୍ଡିଆ ଚାଷ ବିଷୟରେ, ସେଥିର୍ଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର।
1: ଜୁହାର।

ଶୁଣୁଥିଲେ କ୍ଷେତ ଖମାର କାର୍ଯ୍ୟକ୍ରମ। ଆଜି ଏଥିରେ ଅଗ୍ରଣୀ ଚାଷୀ ମହାଦେବ ତିର୍କେଙ୍କ ସହିତ ଶୁଣିଲେ ସାକ୍ଷାତକାର ବିଷୟ ଥିଲା ବ୍ୟବସାୟିକ ଭିତ୍ତିରେ ମାଣ୍ଡିଆ ଚାଷ। କାର୍ଯ୍ୟକ୍ରମ

0: Los dos una. ବିନୀତ କୁମାର ଠାକୁର ଉପସ୍ଥାପନାରେ ଥିଲେ ବିନୟ କୁଲ୍ଲୁ, ସହଯୋଗିତା ବୀରେନ୍ଦ୍ର ପ୍ରତାପ ସିଂ। ଆକାଶବାଣୀ ରାଉରକେଲା।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
0: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ରାଉରକେଲା।
0: ଆକାଶବାଣୀ ରାଉରକେଲା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ସିନେ ସଙ୍ଗୀତ।

0: ହୀରା ପାନ୍ନା କଥାଚିତ୍ରରୁ ଗୀତଟିଏ ଶୁଣିଲେ। ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ, ଗୀତଟିରେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର।
1: ଦଶ ଲକ୍ଷର ଲଟ୍ରି ମତେ, ୱାଓ!
2: ନକଲି ଅଫର୍ସ ପ୍ରତି ସାବଧାନ,
3: ଆର୍‌ବିଆଇ କହେ।
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ନମସ୍କାର, ମୋର ନାମ ରବିକାନ୍ତ ମୀନା, ଡିଏଫଓ ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତା ମାନଙ୍କୁ ଶୁଭେଚ୍ଛା ଜଣାଉଛି ମୁଁ। ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। ଡିଏଫଓ ଭାବରେ ମୁଁ କହିବା ଚାହୁଁଛନ୍ତି କି ଗଛ ଥାଏ ତ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍, ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଆଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନ ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲର ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।

0: କଥାଚିତ୍ର ଥିଲା ଲଭ୍ ଷ୍ଟୋରି। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ଅମିତ କୁମାର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଇଲା, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
3: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
3: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

0: ଏକ ଦୁଜେ କେ ଲିଏ ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
0: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

0: 1942 ଏ ଲଭ୍ ଷ୍ଟୋରି ଏ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଧାନ କରିଥିଲେ କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ।
1: नमस्कार, मोर नाम रविकांत मीना, DFO राउरकेला। वन महोत्सव रे सब श्रोता मानक शुभेच्छा जनाऊँचि मु। वन महोत्सव आरंभ हो जाइछि हमारे डिविजन रे भी। DFO भाव रे मु कहबा चाहूँ छथि कि गच्छा था।

0: ସ୍ୱାସ୍ଥ୍ୟ ଜୀବନ ଥାଏ ଗଛ ଆମର ପ୍ରାଣ ଅଛନ୍ତି ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ ଏହା ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି ଆମ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ ସେ CO2କୁ ଶୋଷିତ କରିପାରିବେ CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ କିନା କୋଲ୍ ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ ତାହା ବଡ଼ା ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା ଧନ୍ୟବାଦ ଜୟ ଜଗନ୍ନାଥ
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି
2: ହଁ ଆଜ୍ଞା ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ୍ଟ ବିଶ୍ରା କୁଆଁରମୁଣ୍ଡା ରାଜଗାଙ୍ଗପୁର ବୀରମିତ୍ରପୁର ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାନ ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ
1: ମନେ ରଖନ୍ତୁ ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ
1: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ
2: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924
1: ମୋବାଇଲ ନମ୍ବର ପୁଣି ଥରେ 8480408924
2: ସବୁଜ ପରିବେଶ ସୁସ୍ଥ ଜୀବନ ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ ପରିବେଶକୁ ସବୁଜିମାମୟ କରନ୍ତୁ
1: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ରାଉରକେଲା
3: ଶ୍ରୋତା ବନ୍ଧୁ ଆପଣ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ ଏଥର ଆସନ୍ତୁ ଶୁଣିବା ମୋହରା ଫିଲ୍ମର ଗୀତଟିଏ ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ

0: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
1: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କି ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
0: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
1: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
0: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
1: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
0: ଅଧିକ ସୂଚନା ପାଇଁ ପାନପୋଷ୍ଟଠାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
1: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
0: ମୋବାଇଲ ନମ୍ବର ପୁଣି ଥରେ 8480408924।
1: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
0: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

0: କଥା ଯେଉଁ ଥିଲା ଅନାଡ଼ି ଗୀତଟିରେ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ ସାଧନା ସରଗମ, ଗୀତ ରଚନା ଆନନ୍ଦ ସମୀର, ସଙ୍ଗୀତରେ ସଜାଇଥିଲେ ଆନନ୍ଦ ମିଲିନ୍ଦ। ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଓ ଇଂରାଜୀରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ତାପରେ ପରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ।
1: नमस्कार, आकाशवाणी से समाचार संध्या के साथ मैं विशाल शर्मा। सरकार ने कहा सिंधु जल संधि अभी भी स्थगित। पाकिस्तान को सीमा पार आतंकवाद को समर्थन देना बंद करना होगा। वाणिज्य मंत्री पीयूष गोयल ने कहा भारत इस वर्ष $1 ट्रिलियन के निर्यात लक्ष्य को हासिल करने की राह पर। प्रधानमंत्री नरेंद्र मोदी सोमवार

0: ମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ ସିଓ ଟୁକୁ ଶୋଷିତ କରିପାରିବେ, ସିଓ ଟୁ ହଉ କି କିମ୍ବା ନାଇଟ୍ରୋଜେନ୍ ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ କିନା କୋଲ୍ ଯୋଉ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ, ସେ ସଏଲ୍ ଏରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଏଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାର ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
1: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
2: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
1: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
2: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନାମୂଲ୍ୟରେ ଉପଲବ୍ଧ।
1: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
2: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
1: ଅଧିକ ସୂଚନା ପାଇଁ ପାନପୋଷ୍ଟରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
2: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
1: ମୋବାଇଲ ନମ୍ବର ପୁଣି ଥରେ 8480408924।
2: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
1: ସୌଜନ୍ୟ, ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।
3: ଏଥର ଆସନ୍ତୁ ଶୁଣିବା କଣ୍ଠଶିଳ୍ପୀ ହରିହରନଙ୍କ କଣ୍ଠରେ ଜାଫର କଲିମଙ୍କ ରଚନା।

0: କଣ୍ଠଶିଳ୍ପୀ ହରିହରନଙ୍କ କଣ୍ଠରେ ଶୁଣିଲେ ଡକ୍ଟର ସାଫି ହସନଙ୍କ ରଚନା। ଶ୍ରୋତାବନ୍ଧୁ, ଗୀତ ଗଜଲ କ୍ରମରେ ଶୁଣୁଛନ୍ତି ଗଜଲ, କଣ୍ଠଶିଳ୍ପୀ ହରିହରନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ।
1: ନମସ୍କାର, ମୋର ନାମ ରବିକାନ୍ତ ମୀନା, DFO ରାଉରକେଲା। ବନ ମହୋତ୍ସବରେ ସବୁ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ବନ ମହୋତ୍ସବ ଆରମ୍ଭ ହୋଇଯାଇଛି ଆମର ଡିଭିଜନରେ ବି। DFO ଭାବରେ ମୁଁ କହିବାକୁ ଚାହୁଁଛନ୍ତି କି ଗଛ ଥାଏ ତୁ ଜୀବନ ଥାଏ, ଗଛ ଆମର ପ୍ରାଣ ଅଛନ୍ତି। ଗଛ ଲଗାଇବା କେବଳ ଏକ ସଉକ ମାତ୍ର ନାହିଁ, ଏହା ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମର ଏକମାତ୍ର ରାସ୍ତା ଅଛି। ଆମେ ଅଗର ଗଛ ଲଗାଇବା ତ ସେ ଆମମାନଙ୍କୁ ଅକ୍ସିଜେନ୍ ଦେଇପାରିବେ, ସେ CO2କୁ ଶୋଷିତ କରିପାରିବେ। CO2 ହଉ କି କିମ୍ବା ନାଇଟ୍ରୋଜିନସ୍ ଗ୍ୟାସେସ୍ ହଉ, କିନ୍ତୁ କୋଲ୍ ଯେଉଁ ବି ପଲ୍ୟୁଟେଣ୍ଟ ଗ୍ୟାସ୍ ଅଛନ୍ତି ତାଙ୍କୁ ସେ ଶୋଷିତ କରିପାରିବେ। ସେ ସଏଲ୍ ରୋଜନ୍ ବି କମ୍ କରିପାରିବେ, ତାପରେ ସେ ସାଉଣ୍ଡ ପଲ୍ୟୁସନ୍ରେ ବି ହେଲ୍ପ କରିପାରିବେ, ତାପରେ ସେ ଗ୍ରୀନ୍ ବେଲ୍ଟ ଥାଇ ବି ଆକ୍ଟ କରିପାରିବେ କି ଗୋଟେ ଇଣ୍ଡଷ୍ଟ୍ରିଆଲ ଏରିଆ ପାଖାପାଖି ସେ ଗଛ ଲାଗିବେ ତ ସେ ଆଜ୍ ଏ ଗ୍ରୀନ୍ ବେଲ୍ଟ ବି କାମ କରିପାରିବେ କି ଲୋକମାନଙ୍କୁ ସେ ଡଷ୍ଟ ପଲ୍ୟୁସନ୍ରେ ନିବୃତ୍ତି ମିଳିବେ। ବନା ମହୋତ୍ସବରେ କେବଳ ଫଟୋ ଉଠାଇବା ପାଇଁ ଗଛ ଲଗାନ୍ତୁ ନାହିଁ, ତାହା ବଡ଼ ହେବା ପର୍ଯ୍ୟନ୍ତ ନିଜରୁ ପୁଆ ଜିଆ ତାରା ହିଁ ଯତ୍ନ ନେବା ପଡ଼ିବ। ଜଙ୍ଗଲରୁ ବନ୍ୟଜନ୍ତୁ ଆମର ସମ୍ପଦ, ଆସନ୍ତୁ ମିଳିମିଶି ଏହା ସୁରକ୍ଷା କରିବା। ଧନ୍ୟବାଦ। ଜୟ ଜଗନ୍ନାଥ।
2: ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ରାଉରକେଲା ବନଖଣ୍ଡ ପକ୍ଷରୁ ବୃକ୍ଷଚାରା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି।
0: ହଁ ଆଜ୍ଞା, ଏଥିପାଇଁ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ୍ଟଠାରେ ଥିବା ବନଖଣ୍ଡ କାର୍ଯ୍ୟାଳୟ, ବୃକ୍ଷଚାରା ବିତରଣ କେନ୍ଦ୍ର ବା କିଓସ୍କ, ପ୍ରତ୍ୟେକ ରେଞ୍ଜ ବା ବନାଞ୍ଚଳ ସମେତ ପାନପୋଷ, ବିଶ୍ରା, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, ବାଙ୍କୀ ଆଦି ସ୍ଥାନରେ ବୃକ୍ଷଚାରା ବିତରଣ କେନ୍ଦ୍ରମାନ ଖୋଲାଯାଇ ବୃକ୍ଷଚାରା ବିତରଣ କରାଯାଉଛି।
2: ବୃକ୍ଷରୋପଣ ପାଇଁ ବୃକ୍ଷଚାରା ସଂଗ୍ରହ କରିବାକୁ ଚାହୁଁଥିବା ଜନସାଧାରଣ, ଶିକ୍ଷାନୁଷ୍ଠାନ, ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନମାନେ ଏଠାରୁ ସୁଲଭ ମୂଲ୍ୟରେ ବୃକ୍ଷଚାରା ସଂଗ୍ରହ କରିପାରିବେ।
0: ଆଉ ସରକାରୀ ଅନୁଷ୍ଠାନ ତଥା କାର୍ଯ୍ୟାଳୟ ପାଇଁ ଏହା ବିନା ମୂଲ୍ୟରେ ଉପଲବ୍ଧ।
2: ମନେ ରଖନ୍ତୁ, ରାଉରକେଲା ବନଖଣ୍ଡ ପକ୍ଷରୁ ଏହି ସୁବିଧା ସୀମିତ ସମୟ ପାଇଁ କରାଯାଇଛି।
0: ଆସନ୍ତୁ ଏହି ସୁବିଧାର ଲାଭ ଉଠାନ୍ତୁ।
2: ଅଧିକ ସୂଚନା ପାଇଁ ପାନପୋଷ୍ଟାରେ ଥିବା ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
0: କଣ୍ଟ୍ରୋଲ ରୁମ୍ ମୋବାଇଲ ନମ୍ବର 8480408924।
2: ମୋବାଇଲ ନମ୍ବର ପୁଣି ଥରେ 8480408924।
0: ସବୁଜ ପରିବେଶ ସୁସ୍ଥ ଜୀବନ, ତେଣୁ ପରିବେଶ ଓ ଜଳବାୟୁ ସନ୍ତୁଳନ ପାଇଁ ବୃକ୍ଷରୋପଣ କରନ୍ତୁ, ପରିବେଶକୁ ସବୁଜିମାମୟ କରନ୍ତୁ।
2: ସୌଜନ୍ୟ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ, ରାଉରକେଲା।

କଣ୍ଠଶିଳ୍ପୀ ହରିହରନଙ୍କ କଣ୍ଠରେ ଶୁଣିଲେ କୈଫ ଭୋପାଲିଙ୍କ ରଚନା। ଶ୍ରୋତାବନ୍ଧୁ, ଗୀତ ଗଜଲ କ୍ରମରେ ଶୁଣୁଥିଲେ ଗଜଲ, କଣ୍ଠଶିଳ୍ପୀ ଥିଲେ ହରିହରନ। ଆକାଶବାଣୀ ରାଉରକେଲା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆସନ୍ତୁ ଶୁଣିବା ଡକ୍ଟର ଶ୍ରୀମତୀ ଏନ୍ ରାଜମଙ୍କ ଦ୍ୱାରା ପରିବେଷିତ ଭାଓଲିନ୍ ବାଦନ, ରାଗ ମିଆଁ ମହ୍ଲାର।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ଡକ୍ଟର ଶ୍ରୀମତୀ ଏନ୍ ରାଜମଙ୍କ ଦ୍ୱାରା ପରିବେଷିତ ଭାଓଲିନ୍ ବାଦନ। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ହଡ଼ିରେ ସମୟ ବର୍ତ୍ତମାନ ରାତି 11ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।